ଆକାଶବାଣୀ ବ୍ରହ୍ମପୁର ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠର 22 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 12 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58 ପ୍ରଭାତର ଏହି ପବିତ୍ର ମୁହୂର୍ତ୍ତରେ ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ପ୍ରତି ସକାଳ କିଛି ନୂତନତା ଆଣିଥାଏ। ଆଶା ଆଉ ବିଶ୍ୱାସ ରଖି ଯଦି ଆପଣ କର୍ମ କରିଯାଆନ୍ତି ତାହେଲେ ଏହି ଦିନଗୁଡ଼ିକ ଆପଣଙ୍କୁ ସଫଳତା ଆଡ଼କୁ ନେଇଯାଇଥାଏ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6 ବାଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିବେ ହିନ୍ଦୀରେ ସମ୍ବାଦ ଓ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଏଇଠି ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ଆକାଶବାଣୀ ବ୍ରହ୍ମପୁର। କିଛି ସମୟ ମଧ୍ୟରେ ଶୁଣିବେ ଅନୁଚିନ୍ତା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନର ମୁନି ତନୁଧାରୀଙ୍କ ମଧ୍ୟରେ ତୁମ ପରି ଉପକାରୀ ଅନ୍ୟ କେହି ନାହାନ୍ତି। ତୁମର ଏହି ଉପକାର ଋଣ ମୁଁ ଶୁଝିପାରିବି ନାହିଁ। ପ୍ରଭୁଙ୍କର ବିଚ୍ଛେଦରେ ସୀତାଙ୍କର ଗୋଟିଏ ଗୋଟିଏ ନିମିଷ ଗୋଟିଏ ଗୋଟିଏ କଳ୍ପ ପରି ଲାଗୁଛି। ଅଶୋକ ବନରେ ଶ୍ରୀରାମଙ୍କ ନାମ ସ୍ମରଣ କରି ରହିଛନ୍ତି। କଥା ଆଳାପରେ ହନୁମାନ ଶ୍ରୀରାମଚନ୍ଦ୍ରଙ୍କୁ କହିଛନ୍ତି, ଆପଣଙ୍କର ମନବାକ୍ୟରେ ମୁଁ ହିଁ ଆପଣଙ୍କୁ ପତି ବୋଲି ଗ୍ରହଣ କରିଛି। ଯେ ମୋତେ ହିଁ ଆଶ୍ରୟ କରିଛି ତା ଉପରେ ସ୍ୱପ୍ନରେ ସୁଦ୍ଧା ବିପତ୍ତି ଆସିପାରେ ନାହିଁ। ହନୁମାନ ପ୍ରତ୍ୟୁତ୍ତରେ କହିଛନ୍ତି, ଆପଣଙ୍କ ନାମକୁ ବିସ୍ମରଣ କରିବା ହିଁ ବିପତ୍ତି। ଏହି ପ୍ରସଙ୍ଗରୁ ଜଣାଯାଏ, ପ୍ରଭୁଙ୍କର ନାମ ସ୍ମରଣ ଓ ଧାରଣ କରିବା ଦ୍ୱାରା ଆମ୍ଭେମାନେ ତ୍ରିତାପରୁ ମୁକ୍ତି ଲାଭ କରି ଆନନ୍ଦ ସ୍ୱରୂପ ହୋଇଯିବା। ଜୀବନର ଯାତ୍ରା ପଥରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ତଥା ବାଧାବିଘ୍ନକୁ ଅନାୟାସରେ ଅତିକ୍ରମ କରିଯିବା। ଭଗବାନଙ୍କ ନାମ ସ୍ମରଣ ଦ୍ୱାରା ମନୁଷ୍ୟ ସରଳ, ସହଜ ଓ ସୁବୋଧ ହୋଇଥାଏ। ମନୁଷ୍ୟ ଜୀବନରେ ସବୁଠାରୁ ବଡ଼ ଶତ୍ରୁ ଷଡ଼ ରିପୁ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଧୀରେ ଧୀରେ ଦୂରେଇ ଯାଇ ଏକ ଦିବ୍ୟ ଜୀବନଯାପନ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ। ଆଜିର ବିଷୟ ଅନୁରାଗୀ ମାନବ ଥରଟିଏ ଏହି ପ୍ରକାର ଚେତନାରେ ନିଜକୁ ଅନୁପ୍ରାଣିତ କରିପାରିଲେ ମାନବ ଜନ୍ମ ଧନ୍ୟ ହୋଇଯିବ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ନୃସିଂହ ଚରଣ ମଲ୍ଲିକ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି ଏବଂ ବର୍ଣ୍ଣନା ବସନ୍ତ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ୱାନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମ ଦେଶ ଏକ କୃଷି ପ୍ରଧାନ ଦେଶ। କୃଷି ପାଇଁ ସଦାସର୍ବଦା ଜଳର ଆବଶ୍ୟକତା ରହିଛି। ତେବେ ମାଟିର ଜଳସ୍ତର ଧୀରେ ଧୀରେ କମିଯିବା ସହିତ ଅନେକ ସ୍ଥାନରେ ଜଳର ସଙ୍କଟ ଦେଖାଦେଉଛି। ଯଦି କମ୍ ପାଣିରେ ଏବଂ କମ୍ ଶ୍ରମିକ ବ୍ୟବହାର କରି ଅଧିକ ଜଳସେଚନ କରିବାକୁ ହେଲେ ବୁନ୍ଦା ଜଳସେଚନ ପଦ୍ଧତି ବା ଅଣୁ ଜଳସେଚନ ପଦ୍ଧତି ଆପଣେଇବା ଉଚିତ, ଯେଉଁଥିରେ କି ବୁନ୍ଦା ବୁନ୍ଦା ଆକାରରେ ଗଛକୁ ପାଣି ଦିଆଯାଇଥାଏ। ସାଧାରଣତଃ ଆପଣମାନେ ଯେଉଁ ପଦ୍ଧତିରେ ଜଳସେଚନ କରୁଛନ୍ତି

0: ପୋକ ଲାଗିବେ ଏବଂ କମ୍ ଔଷଧ ମଧ୍ୟ ବ୍ୟବହାର ହେବ। ଏହା ଯୋଗୁଁ ଫସଲର ଗୁଣବତ୍ତା ମଧ୍ୟ ଭଲ ରହିବ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ଅଧିକ ଜମିରେ ଜଳସେଚନ କରିବା ପାଇଁ କେବଳ ଜଣେ ଲୋକ ଆବଶ୍ୟକ ହେବ। ଏହାକୁ ଆମେ ଦରକାର ମୁତାବକ ବ୍ୟବହାର କରିପାରିବା। ପୂର୍ବରୁ ଅନ୍ୟ ଉପାୟରେ ଜଳସେଚନ କରିବା ଦ୍ୱାରା ପାଗ ହିସାବରେ ଜଳସେଚନ କରିବାକୁ ପଡୁଥିଲା, କିନ୍ତୁ ବୁନ୍ଦା ଜଳସେଚନରେ ପ୍ରତ୍ୟେକ ଦିନ ଗଛର ଆବଶ୍ୟକତା ଅନୁସାରେ ସଠିକ୍ ମାତ୍ରାରେ ଜଳସେଚନ କରିହେବ। ବୁନ୍ଦା ଜଳସେଚନ ପରି ସିଞ୍ଚନ ଜଳସେଚନ ପଦ୍ଧତି ମଧ୍ୟ ଆଉ ଏକ ସୁନ୍ଦର ପଦ୍ଧତି, ଯାହା ଆମ ଚାଷବାସକୁ ସମୃଦ୍ଧ କରିଛି। ଯେତେବେଳେ ଗଛମାନଙ୍କର ରୋପଣ ଦୂରତା କମ୍ ହୋଇଥାଏ, ସେତେବେଳେ ଆମେ ସିଞ୍ଚନ ପଦ୍ଧତି ଜଳସେଚନ ଆପଣେଇଥାଉ। ସିଞ୍ଚନ ପଦ୍ଧତିରେ ପାଣିକୁ ଜେଟ୍ ମାଧ୍ୟମରେ ଛଡ଼ାଯାଇଥାଏ ଏବଂ ସେହି ପାଣିକୁ ଅଟୋମାଇଜେସନ୍ କରି ଖୁବ୍ କ୍ଷୁଦ୍ର କ୍ଷୁଦ୍ର କରି ପ୍ରତ୍ୟେକ ଜମିରେ ସମାନ ଆକାରରେ ସିଞ୍ଚନ ହୋଇଥାଏ। ସିଞ୍ଚନ ପଦ୍ଧତି ଅନୁସରଣ କଲେ ଅମଳ ଯଥେଷ୍ଟ ପରିମାଣର ବଢ଼ିବାର ସମ୍ଭାବନା ଅଛି। ଅଣୁ ଜଳସେଚନର ଏକ ମୁଖ୍ୟ ପଦ୍ଧତି ହେଉଛି ସିଞ୍ଚନ ପଦ୍ଧତି। ସିଞ୍ଚନ ହେଉ କିମ୍ବା ବୁନ୍ଦା ଜଳସେଚନ, ସବୁଥିରେ ଜଳର ସୁବିନିଯୋଗ ଓ ସଦୁପଯୋଗ ହେଉଛି ମୁଖ୍ୟ ବାର୍ତ୍ତା। ତେଣୁ ଏହାକୁ ଆମକୁ ବୁଝିବାକୁ ପଡ଼ିବ। ବିନା ଜଳସେଚନରେ ଆମେ କୌଣସି ବି ଫସଲ ଚାଷ କରିପାରିବା ନାହିଁ ଏବଂ ଫସଲକୁ ମଧ୍ୟ ଦରକାରଠୁ ଅଧିକ ଜଳ ଆବଶ୍ୟକତା ନାହିଁ। ତେଣୁ ଯେତିକି ଜଳ ଆବଶ୍ୟକ ସେତିକି ଜଳ ଫସଲରେ ପ୍ରୟୋଗ କଲେ ଆମେ ଫସଲରୁ ଅଧିକ ଅମଳ ପାଇପାରିବା। ତା ସହିତ ଜଳ ସଂରକ୍ଷଣ ଓ ସଙ୍କଟ କାଳରେ ଫସଲରେ ଜଳର ସୁବିନିଯୋଗ ମଧ୍ୟ ହୋଇପାରିବ। ଆବଶ୍ୟକତା ଅନୁସାରେ ଜଳ ଫସଲ ପାଇବା ଫଳରେ ରୋଗପୋକ କମ୍ ଲାଗିବ ଏବଂ ଅନାବନା ଘାସ ଦାଉରୁ ମଧ୍ୟ ଫସଲକୁ ଆମେ ରକ୍ଷା କରିପାରିବା। ତେଣୁ ଆମେ ସମସ୍ତେ ପ୍ରାୟତଃ ଦରକାର ମୁତାବକ ଏହିସବୁ ପଦ୍ଧତିକୁ ଆପଣାଇ ଫସଲରେ ପ୍ରୟୋଗ କରିବା, ଯାହାଫଳରେ ଜଳର ସୁବିନିଯୋଗ ସହିତ ଜଳ ସଂରକ୍ଷଣ ମଧ୍ୟ କରିପାରିବା।
1: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 6:55 ହେବାକୁ ଯାଉଛି। ସଂସ୍କୃତିରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ନିଧିଃ ଝାଃ। ଅଥ ବାର୍ତ୍ତାଃ। ନବଦେହଲ୍ୟାଂ ନୀତି ଆୟୋଗସ୍ୟ ଶାସି ପରିଷଦ ଉପବେଶନସ୍ୟ ଅଧ୍ୟକ୍ଷତାଂ କୁର୍ବନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବୋଚତ୍

ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ ରାତି 9ଟାରେ। ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମ ଏହାର 12ତମ ଭାଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10ଟାରେ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:35। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 7:03। କିଛି ସମୟରେ ବିଜ୍ଞାପନ ବିରତି ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତିଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ

0: ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ ଭି କାର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବୈଠକରେ ସଡ଼କ ଦୁର୍ଘଟଣା ଘଟିବାର 48 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। 32 ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ପାନୀୟ ଜଳ, ଶ୍ରେଣୀଗୃହ ଅଭାବ ଓ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସ୍ୱଚ୍ଛ ଓ ଖାଦ୍ୟର ଗୁଣବତ୍ତା ପାଇଁ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅମ୍ଳାନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 6132 ଅଧିକ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରଜ ପର୍ବ ଉପଲକ୍ଷେ ଆସନ୍ତା 15 ସୋମବାର ଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହେଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ମାସ 12 ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ରେଡ୍ କାର୍ଡ, ପିଲାମାନଙ୍କ ପାଇଁ ସୁରକ୍ଷିତ ଖେଳ, ବୟସ୍କଙ୍କ ପାଇଁ ସମ୍ମାନଜନକ କାର୍ଯ୍ୟ। କଟକ ଭଦ୍ରକ କଟକ ମେମୁ ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ କପିଳାସ ରୋଡ୍ ସେକ୍ସନ୍ରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ମେମୁ ଟ୍ରେନ୍ ସେବାଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ମଧ୍ୟରେ ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 10 ସ୍ଥାନରେ ତାପମାତ୍ରା 40 ଉପରେ ରହିଥିବା ବେଳେ ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 42.5 ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଭେତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ରବଣ ଦୋଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ମାନବ ଶରୀରରେ ଈଶ୍ୱର ପ୍ରଦତ୍ତ ପଞ୍ଚେନ୍ଦ୍ରିୟ ମଧ୍ୟରୁ କର୍ଣ୍ଣ ବା ଶ୍ରବଣ ଇନ୍ଦ୍ରିୟ ଅନ୍ୟତମ। କର୍ଣ୍ଣ ମଣିଷକୁ ଶୁଣିବାରେ ସାହାଯ୍ୟ କରେ। କର୍ଣ୍ଣ ମୁଖ୍ୟତଃ 3 ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ ଓ ମଧ୍ୟକର୍ଣ୍ଣ ମଧ୍ୟରେ କର୍ଣ୍ଣପଟହ ରହିଥାଏ। ଏହି 3 ଭାଗ ମଧ୍ୟରୁ ଯେକୌଣସି ଗୋଟିଏ ବା ଅଧିକ ଭାଗରେ ଅସୁବିଧା ହେଲେ ଶ୍ରବଣ ଦୋଷ ଦେଖାଯାଏ। ଠିକ୍ ଭାବରେ ନ ଶୁଣିବା କିମ୍ବା ବିଲକୁଲ ନ ଶୁଣିବାକୁ ବଧିର ଦୋଷ କୁହାଯାଏ। ବଧିର ଦୋଷ ନବଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଦି ମେଡ଼ିକାଲ ରିସର୍ଚ୍ଚ କାଉନସିଲ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ହିୟରିଂ ରିସର୍ଚ୍ଚ ଅନୁସାରେ ପ୍ରାୟତଃ ପ୍ରତି 5 ଜଣଙ୍କର ବଧିର ଦୋଷ ଦେଖାଯାଇଥାଏ। ଶ୍ରବଣ ଦୋଷ ଜନ୍ମଗତ କିମ୍ବା ଜନ୍ମ ପରେ ହୋଇଥାଏ। ଜନ୍ମଗତ ଶ୍ରବଣ ଦୋଷ ନବଜନ୍ମିତ ଶିଶୁକୁ

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍। ଫିନ୍ଲ୍ୟାଣ୍ଡରେ ଆୟୋଜିତ କୁଲତାରନ୍ତା ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ କେବଳ ସେହି ଅଞ୍ଚଳଗୁଡ଼ିକ ନୁହେଁ ବରଂ

ସୂଚନା ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ଦେଶର ଯେକୌଣସି ତୈଳବୀଜ ଚାଷୀ ହ୍ୱାଟ୍ସଆପ୍ ଜରିଆରେ ନିଃଶୁଳ୍କ ନିର୍ଭରଯୋଗ୍ୟ ଏବଂ ତ୍ୱରିତ ଫସଲ ପରାମର୍ଶ ପାଇପାରିବେ। ଚାଷୀମାନେ 9140245981800 ନମ୍ବରକୁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମରେ ସେଭ୍ କରି ହ୍ୱାଟ୍ସଆପ୍ରେ ବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ସୋୟାବିନ୍ ଓ ଅନ୍ୟାନ୍ୟ ତୈଳବୀଜ ଫସଲ ସମ୍ପର୍କିତ ପ୍ରଶ୍ନ ଯେକୌଣସି ଭାରତୀୟ ଭାଷାରେ ପଚାରିପାରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଛତିଶଗଡ଼ର ଛାତ୍ର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପାଠ୍ୟପୁସ୍ତକ ଓ ଶ୍ରେଣୀଗୃହ ବାହାରେ ଦେଶର ସାଂସ୍କୃତିକ ବିବିଧତା ଓ ବିକାଶମୂଳକ ପଦକ୍ଷେପ ଭାରତକୁ ଅନୁଭବ କରିବାର ସୁଯୋଗ ଦେଇଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସୁଦୃଢ଼ ହେଉଛି। ଏହି ଅବସରରେ ଦେଶର ବିକାଶରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜାତୀୟ ଶିକ୍ଷାନୀତି 2020 ଅଧୀନରେ ସୃଷ୍ଟି ହୋଇଥିବା ସୁଯୋଗର ସଦୁପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରାଳୟ ଜାତୀୟ ଇ ଶାସନ ପୁରସ୍କାର 2026 ପାଇଁ ପଞ୍ଚାୟତିରାଜ ସମ୍ବନ୍ଧୀୟ 4 ପଦକ୍ଷେପକୁ ଚୟନ କରିଛି। ଏଥିରେ ଡିଜିଟାଲ

0: ମେକ୍ସିକୋ ଆଜ୍ତେକା ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଛି। ଏହି ଫିଫା ବିଶ୍ୱକପ୍ରେ କାନାଡ଼ା ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରରେ 48 ଦଳ 104 ମ୍ୟାଚ୍ ଖେଳିବେ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ଏହି ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ତୁର୍କୀର ଆଣ୍ଟାଲ୍ୟାଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ତୀରନ୍ଦାଜୀ ବିଶ୍ୱକପ୍ରେ ଭାରତର ରିକର୍ଭ ମିଶ୍ରିତ ଯୋଡ଼ି ବି ଧୀରଜ ଓ କୁମକୁମ ମୋହଦ ଫାଇନାଲ୍ରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ଆସନ୍ତା 14 ତାରିଖରେ ଏହି ଯୋଡ଼ି କୋରିଆର ଅଲିମ୍ପିକ୍ ପଦକ ବିଜେତା କିମ୍ ଜେ ଡିଓକ୍ ଓ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଓ ୟେଜିନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବ୍ରହ୍ମପୁର ଏତେବେଳେ ଯାଏଁ ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣୁଛୁ ଛାନ୍ଦ, ଚମ୍ପୁ ଏବଂ ଓଡ଼ିଶୀ। ଏହି କ୍ରମରେ ପ୍ରଥମେ ଶୁଣନ୍ତୁ ଛାନ୍ଦ, ବିଶ୍ୱନାଥ କୁଣ୍ଟିଆଙ୍କ ରଚନାରୁ, କଣ୍ଠଶିଳ୍ପୀ ଭିକାରୀ ଚରଣ ବଡ଼।

0: appropriate choice.
1: କବି ସୂର୍ଯ୍ୟଙ୍କ ରଚନାରେ ଶୁଣନ୍ତୁ ଚମ୍ପୁ, କଣ୍ଠଦାନ କରିଛନ୍ତି ପ୍ରଫୁଲ୍ଲ କର।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତବନ୍ଧୁ ଶୁଣାଉଛୁ ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 8:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ, ସୁଗମ ସଙ୍ଗୀତ ଶୁଣେଇବୁ ସକାଳ 8:45। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ମୁମ୍ବାଇରୁ 9:00। କାର୍ଯ୍ୟକ୍ରମ ହେଲୋ ଡକ୍ଟର ଶୁଣିବେ 10:00। ଆଜି ଏହି କ୍ରମରେ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବେ ଡକ୍ଟର ଇ ରଞ୍ଜିତ କୁମାର ପାତ୍ର, ହେଡ୍ ଆଣ୍ଡ ନେକ୍ ସର୍ଜନ, ସିଟି ହସ୍ପିଟାଲ, ବ୍ରହ୍ମପୁର। ଆଜିର ବିଷୟ ହେଉଛି ଏଲର୍ଜିକ୍ ରାଇନାଇଟିସ୍। କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ 10:30। 11:00 ଶୁଣେଇବୁ କାର୍ଯ୍ୟକ୍ରମ ହେ ନମସ୍ୟ। ଆଜି ଏହି କ୍ରମରେ ଶୁଣିବେ ବିଶିଷ୍ଟ ଗାୟକ ଶ୍ରୀ ସଂଗ୍ରାମ ପଟ୍ଟନାୟକଙ୍କ ସହିତ ସାକ୍ଷାତକାର। ସୁଗମ ସଙ୍ଗୀତ ଶୁଣିବେ 11:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ମୁମ୍ବାଇରୁ 12:00। NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 5:00। ନାଟ୍ୟଧାରା କ୍ରମରେ ଶୁଣିବେ କୃଷ୍ଣଲୀଳାର 8ଭାଗ 5:30। ପରିବେଷଣ କରିବେ ଭୁବନୀ ପାତ୍ର ଓ ସାଥୀ। ଶ୍ରୀ ରାମଚରିତ ମାନସର 60ଭାଗ ଶୁଣିବୁ ସନ୍ଧ୍ୟା 6:15। ଓଡ଼ିଆ ଓ ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 6:30। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବୁ 7:00। କାର୍ଯ୍ୟକ୍ରମ କୃଷି ସଂସାର ଶୁଣିବେ 7:30। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବୁ 8:00। 8:15 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଆଲବମ୍ ଗୀତ ଶୁଣିବେ 8:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ମୁମ୍ବାଇରୁ 9:00। ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ଶୁଣିବେ ଏହାର 12ଭାଗ ଶୁଣିବୁ 10:00। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ 10:35। ଶ୍ରୋତବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8 ବାଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିବେ ହିନ୍ଦୀରେ ସମ୍ବାଦ ଓ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ବ୍ରହ୍ମପୁର ଶୁଣାଉଛୁ କେତୋଟି ସୁଗମ ସଙ୍ଗୀତ।

0: ନମସ୍କାର।
1: ହ୍ୟାଲୋ ଡକ୍ଟର। ହ୍ୟାଲୋ ଡକ୍ଟର।
2: ପ୍ରଥମେ ଆମେ ଜାଣିବା ଡାକ୍ତର ମହାଶୟ ଯେ ଯୋଉ ଏଲର୍ଜି, ବିଭିନ୍ନ ପ୍ରକାର ଏଲର୍ଜି ଅଛି। ଆମେ ରଖିଛୁ ଆଜିର ବିଷୟବସ୍ତୁ ନାକ ଦ୍ୱାରା ଆମର କ'ଣ କ'ଣ ସବୁ ଏଲର୍ଜି ହେଉଛି। ଯେହେତୁ ପରିବର୍ତ୍ତନ ହେଉଛି ଜଳବାୟୁ ଆମର, ଆଉ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି, ତା ସହିତ ପରିବେଶ ମଧ୍ୟ ସୁରକ୍ଷିତ ଭାବେ ନାହିଁ, ଯେହେତୁ ବୃକ୍ଷ ତାର ଜଙ୍ଗଲ ସବୁ ନଷ୍ଟ ହେଇଗଲାଣି, ସେଥିପାଇଁ ଆମର ନାକରେ ବା କୌଣସି ସ୍ଥାନରେ ଏଲର୍ଜି ହେଉଛି, ସେଟା କେମିତି ହେଉଛି, କାହିଁକି ହେଉଛି, କ'ଣ ତାର ନିରାକରଣ ରହିଛି?
0: ପ୍ରଥମତଃ ଏଲର୍ଜି ଗୋଟେ ତିନି ଭାଗରେ ବିଭକ୍ତ ଅଛି, ଗୋଟେ ସିମ୍ପଲ ଆଉ ଗୋଟେ କଞ୍ଜୁଗେଟେଡ୍ ଆଉ କମ୍ପ୍ଲିକେଟେଡ୍ ଅଛି। ସିମ୍ପଲ ହେଉଛି ଯେଉଁଟାକି ବାୟୁଜନିତ, ଯେଉଁଟାକି ରେଗୁଲାରଲି, ଯେଉଁଟାକି ଏୟାରରେ ପ୍ରଚୁର ହୁଏ। ଫାର୍ଷ୍ଟ ହେଉଛି ଡଷ୍ଟ ମାଇଟ୍, ଦୁଇ ନମ୍ବର ହେଉଛି କ୍ୟାଟ୍ସ ଡଗ୍ସର ଯେଉଁ ଦେହରେ ଚର୍ମରେ ଯେଉଁ କୁଣି ଥାଏ, ଆଉ ତିନି ନମ୍ବର ହେଉଛି ଏନି ସର୍ଟ ଅଫ୍ ଇନସେକ୍ଟସ ଯେଉଁଟାକି ନାକରେ ତା ସହିତ ପୋଲେ, ଆଉ ଗୋଟେ ଅଛି ଚାରି ଅଛି ଗଛର ଯେଉଁ ପୋଲନ୍ ଗ୍ରେନ୍ସ, ଯେଉଁଟା ତା ସହିତ ମ୍ୟାକ୍ସିମମ୍ ଆଲର୍ଟ ହୁଏ।
2: ଏଇ ଯେଉଁ ବିଭିନ୍ନ ପ୍ରକାର ଏଲର୍ଜି କଥା କହିଲେ, ଡଷ୍ଟ ଏଲର୍ଜି କଥା କହିଲେ, ଡଗ୍ସ ବାସ୍ ବା ପେଟ ପେଟ ମାନଙ୍କ ଠାରୁ ମଧ୍ୟ ଆମକୁ ଏଲର୍ଜି ହେଉଛି। ଏଇ ଯେଉଁ ଏଲର୍ଜି ଯେତେବେଳେ ହୁଏ ଆମକୁ, ଆମେ କେମିତି ଜାଣିବା ଯେ ଏଲର୍ଜି ଆମକୁ ହେଇଛି, ଆଉ ତାର କେମିତି ସମାଧାନ କରିବା ପାଇଁ ଆସିନା ଆମେ ଚେଷ୍ଟା କରିବା?
0: କଣ୍ଟିନ୍ୟୁଅସ୍ ନାଜାଲ ସ୍ନିଜିଂ, ଦୁଇ ନମ୍ବର ହେଉଛି ଯେଉଁଟାକି ଛିଙ୍କ ଯୋଗ ହେଉଛନ୍ତି,
2: ବାରମ୍ବାର
0: ଛିଙ୍କ ଆସିବା, ଦୁଇ ନମ୍ବର ହେଉଛି ନାକରୁ ପାଣି ବହିବା, ଆଖିରୁ ଲାଲ ହେବା, ଦେହରେ ଫଳିଯିବା, ଫୋର୍ଥ ହେଉଛି ବ୍ରେଥଲେସନେସ୍ ଯେଉଁଟାକି ସେକେଣ୍ଡ ଷ୍ଟେଜ୍ ଅଫ୍ ଆଲର୍ଜି ଯେଉଁଟା କୁହନ୍ତି, ଆପଣ ବ୍ରୋଖିଆଲ ଆସ୍ଥମା ଯେଉଁ କନ୍ଭର୍ଟ ହୁଏ,
2: ଶ୍ୱାସକ୍ରିୟାରେ ଆମକୁ ଅସୁବିଧା ଲାଗିବ। ଯେତେବେଳେ ଆମକୁ ଆଲର୍ଜି ବା ବାରମ୍ବାର ଛିଙ୍କ ହେଉଛି, ଆମେ ବି ଦେଖିଛୁ, ମୋତେ ବି ବେଳେବେଳେ ହୁଏ, ଅଧିକାଂଶ ସମୟରେ ସକାଳେ ବେଶୀ ଛିଙ୍କ ହୁଏ, ସେଇଟା ମଧ୍ୟ ଗୋଟେ ଆଲର୍ଜିର କାରଣ କି?
0: ଏକ୍ଜାକ୍ଟଲି ହୁଏ, କାହିଁକି ଏର୍ଲି ମର୍ଣ୍ଣିଂ ଫାଷ୍ଟ ହେଉଛି ଆପଣ ଯେତିକି ଉଠୁ ଉଠୁ ଦେଖିବେ, ଡଷ୍ଟ ଇଜ୍ ଦ ଫାଷ୍ଟ କଜ୍ ଅଫ୍ ଆଲର୍ଜି, ହୋମ୍ ଡଷ୍ଟ ମାଇଟ୍ ଇଜ୍ ଦ କମନ୍ ଇନ୍ ହାଉସ୍ ହୋଲ୍ଡ।
2: ଏଇ ଯେଉଁ ଛିଙ୍କ ବାରମ୍ବାର ହେଲା ବୋଲି କହିଲେ, ଆମେ ସାଧାରଣତଃ ଥଣ୍ଡା କାଶ ହେଇଛି ବୋଲି ଆମେ ଜାଣିଥାଉ, କିନ୍ତୁ ଆପଣଙ୍କ ନଜରିଆରେ ଆପଣ କହୁଛନ୍ତି ଏଇଟା ଡଷ୍ଟ ଏଲର୍ଜି ଯୋଗୁଁ ଆମକୁ ବାରମ୍ବାର ଛିଙ୍କ ହେଇଥାଏ, ତ ତାର ପ୍ରିକସନ୍ ପାଇଁ, ତାର ସମାଧାନ ପାଇଁ ବୋଲି ଆମେ କ'ଣ କ'ଣ କରିବା ଉଚିତ?
0: ଆପଣ ଡଷ୍ଟ ଯେତେବେଳେ ଜାଣୁଛନ୍ତି ଏଲର୍ଜି ରହୁଛି, ଫାଷ୍ଟ ହେଉଛି ତାକୁ ନିରାକରଣ ପାଇଁ କ'ଣ କରାଯିବ?
2: ଆଜ୍ଞା,
0: ଫାଷ୍ଟ ହେଉଛି ମାସ୍କ, ଉଠୁ ହେଉଛି ମାସ୍କ ପିନ୍ଧିବେ, ଦୁଇ ନମ୍ବର ଯେତେ ଘର ଝାଡ଼ିଲା ବେଳକୁ କମନ୍ଲି ମାସ୍କ ୟୁଜ୍ କରିବେ, ତିନି ରନ୍ଧିବା ଆଉ ଖାଇବା ଯେଉଁ ପରିଶିବା ଟାଇମ୍ରେ ଗଛ କରିବାକୁ ଯେତେବେଳେ ଯାଉଛୁ

0: ଆସୁଛି, ଯେଉଁଟାକି କଣ୍ଟିନ୍ୟୁଅସ୍ ଗୋଟେ 14 ଡେଜ୍ ୟୁଜ୍ କଲେ ତାକୁ ତା ଭଲ ଯାଏ,
1: ଏଲର୍ଜିଟା ଭଲ ଯାଏ। ଯେତେବେଳେ ରସେସ୍ ଆସୁଛି ଆମର, ସେଇ ରସେସ୍କୁ କ'ଣ କରାଯିବ?
0: ରସେସ୍କୁ ମ୍ୟାମ୍ ଫାର୍ଷ୍ଟ ଥିଙ୍ଗ୍ ହେଉଛି ପ୍ୟାନିକ୍ ହେବା ଦରକାର ନାହିଁ। ପ୍ୟାନିକ୍ ଯେତିକି ପ୍ୟାନିକ୍ ହେବେ ସେତିକି ବେଶୀ ହେବ। ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ବା ଡିଷ୍ଟ୍ରିକ୍ଟ ହେଡ୍ ହସ୍ପିଟାଲ ଯାଇକରି ଇମିଡିଏଟଲି କରାଯାଇପାରିବ। ପ୍ଲସ୍ ତା ପାଇଁ ଲିକ୍ୱିଡିନ୍ ରିସେପ୍ଟର ବ୍ଲକର୍ସ ଯେଉଁଟାକି ଇଞ୍ଜେକ୍ସନ୍ ଅଛି ଆସୁଛି, ପ୍ଲସ୍ ଦୁଇ ନମ୍ବର ଅଛି ମାଇଲ୍ଡ ଷ୍ଟିରଏଡ୍ସ ଯେଉଁଟାକି ଦିଆଯାଏ, ସେ ଇମିଡିଏଟଲି ତା ସଟ୍ସାଇଡ୍ ହୋଇଯାଏ।
1: ଆଜ୍ଞା, ଏଇ ଯେଉଁ ଏଲର୍ଜି ଜନିତ ବିଭିନ୍ନ ପ୍ରକାର ସମସ୍ୟା ଆସେ, ଆଖିର ସମସ୍ୟା ଆସୁଛି, ଏଲର୍ଜି ପାଇଁ ଏଇ ଯେଉଁ ସ୍କିନ୍ ରସେସ୍ ଆସୁଛି, ଆମର ଫଳି ଯାଉଛି, ଲାଲ ହେଇକି ଫଳି ଯାଉଛି, ତା ସହିତ ଏଇ ଯେଉଁ ନାକରେ ଆମେ ଯିବା ଆସିବା କରିବା ସମୟରେ ଆପଣ ବ୍ରେଥଲେସ୍ ବା ଶ୍ୱାସକ୍ରିୟାର ଜନିତ ସମ୍ବନ୍ଧୀୟ ଇଏ ରହୁଛି, ଅଧିକାଂଶ କେଉଁ କେଉଁ ଏରିଆରେ ଡଷ୍ଟ ଏଲର୍ଜି ରହିବାର ସମ୍ଭାବନା ରହିଛି?
0: ଅଧିକାଂଶ ମ୍ୟାମ୍ ଯେଉଁମାନେ ପାର୍ଟିକୁଲାରଲି ଡଷ୍ଟ ସାଙ୍ଗରେ ମିନ୍ସ କ୍ୟାଟେଲ୍ ମାନଙ୍କ ସାଙ୍ଗରେ ଟର୍ଚର୍ ରୁହନ୍ତି। ତିନି ନମ୍ବର ହେଉଛି ଗଛପତ୍ର, ଯେଉଁଟାକି ଆଲର୍ଜି ପାର୍ଟିକୁଲର ତୁଳସୀ ଗଛ ଆଲର୍ଜି ପାଇଁ ବହୁତ ଭଲ, କିନ୍ତୁ ତାର ସିଡ୍ ଇଜ୍ ଆଲର୍ଜି ବହୁତ ଲୋକଙ୍କୁ ହୁଏ।
1: କାହାକୁ କୋଉଟା ପଡ଼େନି ବୋଲି?
0: ତୁଳସୀ ପତ୍ରର ରସ ହେଉଛି ଆଲର୍ଜି ପାଇଁ ଆମ ଆୟୁର୍ବେଦିକରେ
1: ବହୁତ ଭଲ କାମ ଦିଏ,
0: କିନ୍ତୁ ତୁଳସୀ ପତ୍ର ମଞ୍ଜି ଯେଉଁଟାକି ଯୋଗାଉଛି ସେଇଟା
1: ଉଡ଼େଇ
0: ଯାଏ, ସେଇଟା ଆଲର୍ଜି ମ୍ୟାକ୍ସିମମ୍ ଲୋକଙ୍କୁ ଦେଖାଯାଏ। ସେମିତି ସବୁ ଗଛରେ ପାର୍ଟିକୁଲାରଲି ଆଉ ଗୋଟେ ଆସିଲା ଗଛ ଆସୁଛି ଆପଣଙ୍କର, ସେଟା ଆଲର୍ଜି ବି କରେ। ଆଉ ଆଲର୍ଜି ୱାନ୍ସ ଷ୍ଟାର୍ଟେଡ୍ ହେଇଗଲା, ନାଜଲ୍ ପଲିପ୍ସ ଆସିଯିବ, ସେପଟେ ନାକଲ୍ ବ୍ଲକେଜ୍ ଆସିଯିବ, କଣ୍ଟିନ୍ୟୁ ନାଜଲ୍ ଲାଇନରି କଣ୍ଟିନ୍ୟୁ ନାଜଲ୍ ସ୍ନିଜିଂ, ଆଖିରେ ପାଣି ବାହାରିବ,
1: ଥଣ୍ଡା ହେଲା
0: ଭଳିଆ ବାହାରିବ। ଆଉ ତାର ନେକ୍ସଟ ଇଏ ହେଉଛି ବ୍ରୋଙ୍କିଆଲ୍ ଆସ୍ମା,
1: ମାନେ ଏଲର୍ଜି ଜନିତ ଆସ୍ଥମାକୁ ବି ଲିଙ୍କ୍ ରହିଛି,
0: ଟ୍ରାଇଅଡ୍ ଡିଜିଜ୍ କହନ୍ତି ତାକୁ।
1: ଆଜ୍ଞା,
0: ଆଲର୍ଜି ରାଇନାଇଟିସ୍, ବ୍ରୋଙ୍କିଆଲ୍ ଆସ୍ମା, ସିଓପିଡି ମିନ୍ସ କ୍ରୋନିକ୍ ବ୍ରୋଙ୍କାଇଟିସ୍, ଏ କଲ୍ ଅଫ୍ ଟ୍ରାଇଅଡ୍ ଅଫ୍ ଡିଜିଜ୍, ଦିସ୍ ଷ୍ଟେଜ୍ ୱାନ୍ ଷ୍ଟେଜ୍ ଟୁ ଷ୍ଟେଜ୍ ତାକୁ ଇଏ କରାଯାଇଛି। ଆଉ କେତେବେଳେ କ'ଣ ଦିଆଯିବ, କ'ଣ ଦେବ, କ'ଣ ନାହିଁ, ସୋ ଫାର୍ଷ୍ଟ ହେଉଛି ଅଲୱେଜ୍ ଡିସେନ୍ସାଇଜ୍ ଦ ନାଜାଲ୍ ମେକସ୍, ଯେଉଁଟାକି ଆମେ ସେନ୍ସିଟିଭ୍ ଥାଏ, ଡିସେନ୍ସାଇଜ୍ କରାଯାଉଛି, ମାଇଲ୍ଡ ଷ୍ଟିରଏଡ୍ ଦିଆଯାଉଛି, ଷ୍ଟିମ୍ ଇନ୍ହେଲେସନ୍ କରାଯାଉଛି।

0: ହ୍ୟାଲୋ
1: ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
0: ହଁ ଆଜ୍ଞା, ଇଏ ଦୋଲଗୋବିନ୍ଦ ମିଶ୍ର ସୁଲେଖା ଚିନ୍ଦ୍ରା ବ୍ଲକ ଢାପା ଜିଲ୍ଲାରୁ କହୁଛି।
1: ଆଜ୍ଞା ନମସ୍କାର। ଆଜ୍ଞା, ଆଜି ଆମର ବିଷୟବସ୍ତୁ ରହିଛି ଏଲର୍ଜି ଜନିତ ନାକରେ କଣ କଣ ସମସ୍ୟା ରହୁଛି, ସେଥିପାଇଁ ଆପଣ ଆମ ଆଗରେ ବସିଛନ୍ତି। ଡାକ୍ତର ତାଙ୍କ ସହିତ କଥାବାର୍ତ୍ତା କରିପାରିବେ, ସେ ଆପଣଙ୍କୁ ପରାମର୍ଶ ଦେବେ।
0: ଆଜ୍ଞା ନମସ୍କାର।
2: ନମସ୍କାର ନମସ୍କାର ସାର, କୁହନ୍ତୁ ସାର ଆପଣଙ୍କୁ କଣ ଅସୁବିଧା ହଉଛି?
0: ଆଜ୍ଞା, ଇ ଯେନ୍ ଜାଣବାର ଅଛି ଆଜ୍ଞା, ମୋର ଅସୁବିଧା କିଛି ଦୁଇଟା ଜିନିଷ ଜାଣବାର ଅଛି ଆଜ୍ଞା। କମ୍ କଲି ଆଜ୍ଞା, ଘରେ ଆମେ କିଛି ତାର ମାନେ ସାଙ୍ଗେ ସାଙ୍ଗେ କିଛି ମାନେ ତାର ସାବଧାନତା ନେଇ ପାରିବାର ଅଛି ଆଜ୍ଞା। ଏଲର୍ଜି ରୁଜି ମାନେ କମ୍ ହେବାର ଲାଗି ଆଜ୍ଞା, କାନ ମାନେ ଆମର କାନ
1: ପ୍ରାଥମିକ ଚିକିତ୍ସା କଣ କରିପାରିବେ କି ବୋଲିକି ଆପଣ ପଚାରୁଛନ୍ତି ଏଲର୍ଜି ପାଇଁ ବୋଲି।
2: ହଁ କରିପାରିବେ ଆଜ୍ଞା। ଆପଣ ଯେମିତି କହିଲେ ଆପଣଙ୍କୁ ଏଲର୍ଜି, ଯୋଉ ଜିନିଷ ପାଇଁ ଏଲର୍ଜି ଅଛି ତାକୁ ଦେବେ ନାହିଁ ବା ଖୁଆଇବେ ନାହିଁ ବା ତାକୁ ତାକୁ ଶ୍ରବଣ କରିବେ ନାହିଁ, ଏକ। ଦୁଇ ନମ୍ବର ହେଉଛି ଆପଣ ଯାହା ବି ମେଡିସିନ ୟୁଜ୍ କରୁଛନ୍ତି ବା ୟୁଜ୍ କରୁଛନ୍ତି ଡକ୍ଟର ପରାମର୍ଶ କରିବେ, ୟୁଜ୍ କରିବେ ଯଦି ଡକ୍ଟର ମେଡିସିନ ଯାଇକି ହେଉଛି। ତିନି ନମ୍ବର ହେଉଛି ଯେତେ ଘରେ ଗାଈ ପଶୁପାଳ ଯଦି ଅଛି ତାକୁ ବାହାରେ ରଖିବେ, କୁକୁର ବିଲେଇ ରଖୁଛନ୍ତି ଯେଉଁ ବାହାରେ ରଖିବେ। ତିନି ନମ୍ବର ହେଉଛି ଗଛପତ୍ର ପାଖକୁ ଯିବେ ନାହିଁ ବା ଇଏ କରିବେ ନାହିଁ। ଚାରି ନମ୍ବର ହେଉଛି ଇନକେସ୍ ଆପଣଙ୍କ ପାଖରେ ଡଷ୍ଟ ବି ଯଦି ହେଲେ ବା କ'ଣ ବି ସଡନ୍ ଚେଞ୍ଜ ଅଫ୍ କ୍ଲାଇମେଟ୍ ବି ହେଲା ବା ରୋଷେଇ କଲାବେଳକୁ ଯଦି ଏୟାର୍ରେ ବି ଆପଣ ହେଲା, ସେତେବେଳେ ଆପଣ ମାସ୍କ ପିନ୍ଧିକି ରହିବା ପାଇଁ ଆପଣଙ୍କୁ ଉଚିତ ପରାମର୍ଶ ଦିଆଯାଉଛି।
0: ଛୋଟ ଜ୍ୱର ଅଛି ଆଜ୍ଞା, ସେଟା ତାକୁ ଏବେ ମାନେ ତିନି ବର୍ଷ ହଉଛି। ସେଟା ଆଜ୍ଞା ଥଣ୍ଡା ସମୟରେ ଆଜ୍ଞା ତାର ନାକଟା ପୁରା ବନ୍ଦ ହେଇଯାଉଛି, ତ ସେ ସମୟରେ ଆଜ୍ଞା ଡାକ୍ତରଖାନା ନେଇକି ତାକୁ ଷ୍ଟିମ୍ ଦେଲେ ଠିକ ହବ ନା ଘରେ ଆଜ୍ଞା ଗରମ ପାଣି ପିଇଲେ ଠିକ ହବ ଆଜ୍ଞା?
2: ନାଇଁ ନାଇଁ ନାଇଁ, ଷ୍ଟିମ୍ ଇଜ୍ ନଟ୍ ଫର୍ ଲେସ୍ ଦେନ୍ ଥ୍ରୀ ଇୟର୍ସ। ଷ୍ଟିମ୍ ହେଉଛି ଅଲୱେଜ୍ ଆପଣଙ୍କର ବଡ଼ ଲୋକଙ୍କ ପାଖରେ ତତ୍ତ୍ୱାବଧାନ ଦେଇକରି କରାଯିବ। ତିନି ବର୍ଷ ଛୁଆ ଦିଆଯାଏ ନାହିଁ ଆଜ୍ଞା?
0: ନାଇଁ ଆଜ୍ଞା, ସ୍ପ୍ରେ ସ୍ପ୍ରେ ଦେଇପାରିବେ ଆଜ୍ଞା?
2: ସ୍ପ୍ରେ ଦେଇପାରିବେ ଆଜ୍ଞା।
1: ଛୋଟ ପିଲାଙ୍କ କଥା କହିଲେ ଯୋଉ ଷ୍ଟିମ୍ କଥା, ବା ସେମାନେ ଷ୍ଟିମ୍ କେବଳ ବଡ଼ ମାନଙ୍କୁ ହିଁ ଦିଆଯାଏ?
2: ନାଇଁ, ବଡ଼ ମାନଙ୍କୁ ନାଇଁ, ଛଅ ବର୍ଷ ଉର୍ଦ୍ଧ ଛୁଆଙ୍କୁ ଦେଇପାରିବା, ଯୋଉଟା କି ଯେଉଁମାନେ ତାଙ୍କ ମେନ୍ଟା ମ୍ୟାଚର ଅଛି। ଷ୍ଟିମ୍ଟା ଅଛି

0: ସୋ ଦ୍ୟାଟ୍ ଇଜ୍ ଅ ପାର୍ଟ ଅଫ୍ ଅଲ୍ସୋ
1: ଆପଣ
0: ହିଷ୍ଟ୍ରି ନେବେ 90% ଅଫ୍ ଦି ପେସେଣ୍ଟ ଅଲୱେଜ୍ ହିଷ୍ଟ୍ରିରେ ଆପଣ ଭଲ ହେଇଯାଆନ୍ତି ବା ଇଏରେ ହିଷ୍ଟ୍ରି ନୋନୁ ଆପଣ ଜାଣିଦେବେ ଇଟ୍ ଇସ୍ ଏଲର୍ଜି ନାହିଁ ଦୁଇ ନମ୍ବର ଦି କ୍ଲିନିକାଲ ଏକ୍ଜାମିନେସନ୍ ଅଫ୍ ଦି ଚେଷ୍ଟ ବା ଯେଉଁଟା କଫ୍ ହୁଏ ଯେଉଁଟା ସୋ ଫାର୍ଷ୍ଟ କ୍ଲିନିକାଲ ଏକ୍ଜାମିନେସନ୍ ଅଫ୍ ଦି କଫ୍ ଏକ୍ଜାମିନେସନ୍ ଅଫ୍ ଦି କଫ୍ କୋଲ୍ଡ ଆଣ୍ଡ କଫ୍ ହେଉଛି ଫାର୍ଷ୍ଟ ଆରମ୍ଭ କରିବା ନାକରୁ ଯେଉଁଠି ନାକରେ ଯଦି କନ୍ସିଅସ୍ ଥିବ ଇନ୍ଫ୍ଲେଟର୍ ହାଇପୋଟର୍ ଥିବ ମ୍ୟୁକସାଲ୍ ଲାଇନ୍ ପେଲ୍ ଥିବ ବା ଏନି ସର୍ଟ ଅଫ୍ ପଲିପ୍ ଥିବ ସେଇଟା ଆପଣ ଦେଖିପାରିବେ ଆଉ ଦୁଇ ନମ୍ବର ହେଉଛି ଥ୍ରୋଟ୍ ଥ୍ରୋଟ୍ର ଆପଣଙ୍କ ପୋଷ୍ଟିଭ୍ ପାର୍ଟ ଅଫ୍ ଫେଞ୍ଜିଆଲ୍ ୱାଲ୍ଟା କଞ୍ଜେସନ୍ ଅଛି କି ନା ଦେଖିବେ ବା ଟନ୍ସିଲ୍ ଏଲର୍ଜି ଟନ୍ସିସ୍ ଇଲେକ୍ସିଲ୍ ମଧ୍ୟ ଦେଖିବେ ଇଭଳିଆ ରିସର୍ଚ୍ଚ ଦେଖିବେ ଚାରି ନମ୍ବର ହେଉଛି ଇଣ୍ଡିଆ ଲାଇନୋସ୍କୋପ୍ କରିକି ବା ଇଣ୍ଡିଆ ଇଏ କରିକି ଆପଣ ଦେଖିବେ ଲୋ ପାର୍ଟ ଅଫ୍ ଦି ଆପର୍ ସିଷ୍ଟାର୍ କଫ୍ ଅଛି କି ନା ଦେଖିବେ ବା କଞ୍ଜେସନ୍ ଅଛି ଆଉ ତା ଥର ତଳକୁ ଆସିବା ଆମେ ଅସ୍କଲ୍ଟେସନ୍ ଅଫ୍ ଦି ଚେଷ୍ଟ ରେଲ୍ସ ଅଛି ବା ଡଲ୍ ନଟ୍ ଅଛି ଇଏ ବା ମିନ୍ସ ବ୍ରଙ୍କିଆଲ ବ୍ରଙ୍କସ୍ପାସମ୍ ଅଛି ୟୁ କ୍ୟାନ୍ ଆକର୍ଡିଂ ଟୁ ୟୁ କ୍ୟାନ୍ ଟ୍ରିଟ୍ ଦ ପେସେଣ୍ଟ
1: ବହୁତ ବଢ଼ିଆ କଥା କହିଲେ ଯେ ଆମେ ଯଦି କ୍ଲିନିକାଲି ଟେଷ୍ଟ କରିଦେବା ତାହେଲେ ଜଣାପଡ଼ିଯିବ ପ୍ରକୃତରେ ଏଇଟା ଆଲର୍ଜି ଯୋଗୁ ହେଉଛି ବା ଥଣ୍ଡା କାଶ ଯୋଗୁ ହେଉଛି
0: ଆଉ ଗୋଟେ ଆଲର୍ଜି ପାଇଁ ପାର୍ଟିକୁଲାରଲି ଆପଣ କ୍ଲିନିକାଲ୍ ଟେଷ୍ଟରେ ପରେ ଆପଣ ଜାଣିପାରିବେନି ଯେ ଆଲର୍ଜି ଯୋଗୁ ହେଉଛି ତା ପାଇଁ ସ୍ପେସିଫିକ୍ ଟେଷ୍ଟ ଅଛି ପୋଲନ୍ ସ୍କ୍ରିନ୍ ଟେଷ୍ଟ ଗୋଟେ ଆମ ଚେଷ୍ଟ ଆମର ହାତର ଲେଫ୍ଟ ସାଇଡ୍ର ବା ରାଇଟ୍ ସାଇଡ୍ର ୱି ଟେକ୍ ଆଲର୍ଜେନ୍ସ ପ୍ରତି ଆଲର୍ଜେନ୍କୁ ଗୋଟେ ଗୋଟେ ଇଞ୍ଜେକ୍ସନ୍ ଦିଆଯାଏ ସେ ଗୋଟେ ପ୍ୟାଚ୍ କରାଯାଏ ଆଲର୍ଜି ପ୍ରିକ୍ ଟେଷ୍ଟ ଯାଉ ପ୍ରିକ୍ କରିକି ତା କରୁ ତାପରେ ଯେଉଁ ଆଲର୍ଜି ଅଛି ଆସୁଛି ତାକୁ ଡିସେନ୍ସିଟାଇଜ୍ କରି ଇମ୍ୟୁନୋଗ୍ଲୋବୁଲିନ୍ସ ସେ ଇମ୍ୟୁନୋଗ୍ଲୋବୁଲିନ୍ସ ଦେଇକି ଆମେ ଆଲର୍ଜି ବି କମେଇ ଦେଇପାରିବୁ
1: ଆଉ ଗୋଟେ କଲ୍ ଆସିଯାଇଛି ଆମର ଶ୍ରୋତା ବନ୍ଧୁଙ୍କର ହ୍ୟାଲୋ
2: ନମସ୍କାର
1: ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ ଆମ ଆଗରେ ଅଛନ୍ତି ଡକ୍ଟର ରଞ୍ଜିତ ପାତ୍ର

0: ପ୍ରଥମେ କରିବା, ତାପରେ ଯାଇକି ଯଦି ଆମେ ଟୀକାକରଣ କରିବା ତାହେଲେ ନିଶ୍ଚିତ ଭାବେ ଆମେ ଏଲର୍ଜି
1: ସେଇ ଜିନିଷ ପାଇଁ ତାର ଆଣ୍ଟିଡୋଟ୍ ଯୋଉଟା କି ଟୀକା ଆମେ ଡେଭଲପ୍ କରିବୁ, ଡେଭଲପ୍ କରିକି ସେ ରୋଗ ଟୀକା ଟୀକା ପାଇଁ ତାଙ୍କୁ ଦିଆଯାଇପାରିବ ଆଜ ପ୍ୟାଚେସ୍ ଆସୁଛି ବା ଇଞ୍ଜେକ୍ସନ୍ ଆସୁଛି ସାଉଣ୍ଡ ଆସୁଛି।
0: ଆଜ୍ଞା, ପ୍ରଥମେ ଟେଷ୍ଟ କଲା ପରେ ହିଁ ଜଣାପଡ଼ିବ ଯେ ତାକୁ କ'ଣ ଆବଶ୍ୟକତା ରହିଛି, କେଉଁ ମେଡିସିନ୍ର ଆବଶ୍ୟକତା ରହିଛି ବା କିଛି ଟୀକାର ଆବଶ୍ୟକତା ରହିଛି। ଏଇ ଏଲର୍ଜି ଜନିତ ବା ଗଳା କର୍ଣ୍ଣ ଆଉ ନାସା ପାଇଁ ବୋଲିକି ତାକୁ କେମିତି ଯତ୍ନ ନେଇପାରିବା?
1: ମୁଁ ଗୋଟେ ଜିନିଷ କହିବି, ଅଲୱେଜ୍ ସମସ୍ତଙ୍କୁ କୁହେ ଷ୍ଟେ ହେଲ୍ଦି ସେଫ୍ ବି ସେଫ୍। ସୋ ଷ୍ଟେ ହେଲ୍ଦି ପାଇଁ ଯାହା ଯାହା ଦରକାର, ବିଗିନିଂ ଫ୍ରମ୍ ଦି ନାକ ପାଇଁ, ନାକରୁ ଆରମ୍ଭ କରିକି ଥ୍ରୋଟ୍ ପାଇଁ, ନାକରେ ଯେତେବେଳେ ଆପଣ ଜାଣିଲେ ଏନି ସର୍ଟ ଅଫ୍ ନାଜଲ୍ ଇଏ ଅଛି, ଫାର୍ଷ୍ଟ ଟ୍ରିଟମେଣ୍ଟ ହେଉଛି ମେଡିସିନ୍ ସପ୍ ନୁହେଁ, ଡାକ୍ତରଖାନା। ଡାକ୍ତରଖାନା ଯାଇକି
0: ପରାମର୍ଶ କଲ୍ ଆସିଯାଇଛି ଆମ ବନ୍ଧୁଙ୍କର। ହ୍ୟାଲୋ,
2: ହ୍ୟାଲୋ,
0: ନମସ୍କାର ଆଜ୍ଞା।
2: ନମସ୍କାର ଦିଦି।
0: ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ହଁ ଦିଦି, ମୁଁ ରଙ୍କ ସାହୁ କହୁଥିଲି, ଜାଣିପାରିଲ?
0: କୋଉଠୁ କହୁଥିଲେ ଆଜ୍ଞା?
2: ମୁଁ ଆମ ପୋଲସରା ବ୍ଲକ କଳମ୍ବରୁ।
0: ଆଜ୍ଞା ଆଜ୍ଞା, ଆପଣଙ୍କର କଣ ପ୍ରଶ୍ନ ଅଛି? ଆମ ଆଗରେ ବସିଛନ୍ତି କର୍ଣ୍ଣ ନାସା ଗଳା ବିଭାଗର ବିଶେଷଜ୍ଞ ଡକ୍ଟର ରଞ୍ଜିତ କୁମାର ପାତ୍ର। ଆପଣଙ୍କ ପ୍ରଶ୍ନ ପଚାରନ୍ତୁ, ସେ ଆପଣଙ୍କୁ ପରାମର୍ଶ ଦେବେ।
2: ଆଜ୍ଞା ନମସ୍କାର।
1: ନମସ୍କାର ସାର୍, କୁହନ୍ତୁ ସାର୍।
2: ସାର୍, ମୋ ବୟସ ଏବେ 48-50 ବର୍ଷ ହେଲାଣି।
1: ଆଜ୍ଞା।
2: ହେଲେ ଟିକେ ମୋର ସେମିତି ଥଣ୍ଡା ଫଣ୍ଡା କେବେ ହୁଏନି, କିନ୍ତୁ ମୁଁ ଟିକେ ବେଶୀ ବାହାରେ ଗାଡି ଫାଡି ଚଲେଇ ବୁଲାବୁଲି କାମ କରୁଛି, ତ ପରିବା ବିକୁଛି।
1: ଆଜ୍ଞା।
2: ଗଲେ ଟିକେ ଥଣ୍ଡା ଫଣ୍ଡା ଯେତେବେଳେ ହେଇଯିବ, ନାକ ଯାକ ଜୋର ପୋଡିକିରି ପୁରା 2-4 ଦିନ ମୋତେ ପୁରା ତକଲି ବି କରୁଛି। ଆଜ୍ଞା
1: ଆଜ୍ଞା, ଆପଣ ତାପାଇଁ କଣ କରନ୍ତି, ମେଡିସିନ ଯାଇ ଖାଆନ୍ତି ନା ଅଟୋମେଟିକ ଭଲ ହେଇଯାଏ?
2: ମେଡିସିନ କୋଉଠି ଖାଉଛି, କିଛି ଖାଉନି, ସେ ଗରମ।

0: ତ ଆର ପ୍ରତିକାର ପାଇଁ କଣ କରିବାକୁ ପଡିବ ସାର? ମେଡିସିନ ଖାଇଲେ ହେଲେ କମୁନି ସାର?
1: ମେଡିସିନ ପାଇଁ ମ୍ୟାମ୍ ସେକେଣ୍ଡ ଆପଣ କହିବେ, ମେଡିସିନ ଇଜ ନଟ୍ ଆନ୍ସର ଫର ଦାଟ୍। ଆନ୍ସର ଇଜ ଅଲୱେଜ ମ୍ୟାମ୍, ତାର ଗୋଟେ ଜିନିଷ ହେଉଛି ଆପଣଙ୍କ ପ୍ରିଭେନ୍ସନ, ମାସ୍କ ପିନ୍ଧିବେ ପାର୍ଟିକୁଲାରଲି, ଯେଉଁ ଜିନିଷ ପାଇଁ ଆପଣଙ୍କର ଯେଉଁ ପ୍ରୋବ୍ଲେମ୍ ଅଛି, ଯେତେବେଳେ ଝାଡ଼ୁ କରୁଛନ୍ତି ବା ଇଏ କରୁଛନ୍ତି, ମାସ୍କଟାକୁ ଆପଣ ପ୍ରାୟୋରିଟି ରଖନ୍ତୁ ଏକ ନମ୍ବର।
2: ଆମେ ଯଦି ଟିକେ ସଚେତନ ହେଇଯିବା, ଟିକେ ସାବଧାନ ଅବଲମ୍ବନ କରିବା, ତାହେଲେ ଆମର ଯେଉଁ ବିଭିନ୍ନ ପ୍ରକାର ଏଲର୍ଜି ରହୁଛି, ଡଷ୍ଟ ଏଲର୍ଜି ରହୁଛି, ସେଥିରୁ ଆମେ ମୁକ୍ତି ପାଇପାରିବା। ଆମ ପରିବେଶକୁ ସୁରକ୍ଷିତ ରଖିପାରିବା, ସହିତ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବା, ସୁସ୍ଥ ରହିପାରିବା। ଆପଣ ଆସିଲେ ଆମକୁ ପରାମର୍ଶ ଦେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ ଆମ ଆକାଶବାଣୀ ତରଫରୁ। ନମସ୍କାର ଆଜ୍ଞା।
1: ନମସ୍କାର, ଥ୍ୟାଙ୍କ ୟୁ ଭେରି ମଚ୍ ଫର୍ ଦ ଆକାଶବାଣୀ ଗିଭିଂ ମି ଅପରଚୁନିଟି ଫର୍ ଦିସ୍।
3: ହେଲୋ ଡକ୍ଟର, ହେଲୋ ଡକ୍ଟର।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

ಸುನಿಲಿ ಕಾರ್ಯಕ್ರಮ ಗೀತಾಂಜಲಿ ಆಕಾಶವಾಣಿ ಬ್ರಹ್ಮಪುರ ಶುಣೋಚು କାର୍ଯ୍ୟକ୍ରମ ହେ ନମସ୍ୟ ଉପସ୍ଥାପନାରେ ରଶ୍ମିତା କୁମାରୀ ଦଳେ। ଆଜି ଏହି କ୍ରମରେ ଶୁଣେ ଶ୍ରୀ ସଂଗ୍ରାମ ପଟ୍ଟନାୟକ, ଜଣେ ବିଶିଷ୍ଟ ଗାୟକ, ତାଙ୍କ ସହିତ ସାକ୍ଷାତକାର।

0: ସେଇ ଟୁ ସିକ୍ସ ଟୁ ଟେନ୍ଥ ପର୍ଯ୍ୟନ୍ତ ମୁଁ ହିଁ ଫାଷ୍ଟ ହେଇକି ଆସିବି, ଗୋଟେ ସେଇଠି ଗାଏ ସବୁବେଳେ, ମୁଁ ଗାଇଲା ମାନେ ଫାଷ୍ଟ ହେଇଯାଇଥିବି, ମୁଁ ଅଲରେଡ଼ି ମୁଁ ଗାଇଦେବି, ମୁଁ ପଳେଇ ଆସିବି, ତା ନେକ୍ସଟ ଡେ ପିଲାମାନେ ମୋତେ କହିବେ ଷ୍ଟୁଡ଼ ଫାଷ୍ଟ ହୁଙ୍ଗିଲା, ଆଚ୍ଛା ଆଚ୍ଛା ଥ୍ୟାଙ୍କ ୟୁ। ସମସ୍ତେ ବହୁତ ଏନକରେଜ କରନ୍ତି, ସ୍କୁଲ ସମସ୍ତେ ଆଜି ପର୍ଯ୍ୟନ୍ତ ବହୁତ ମନେ ରଖିଛନ୍ତି।
1: ଆମେ ତାହେଲେ ଆପଣଙ୍କର ଗାଇବାଟା ବିଦ୍ୟାଳୟରୁ ହିଁ ଆରମ୍ଭ ହୋଇଯାଇଥିଲା, ଆପଣ ଗାଇକି ପ୍ରତ୍ୟେକ ପ୍ରତିଯୋଗିତାରେ ପଳାଇଆସନ୍ତି ଆଉ ପରେ ଶୁଣିବାକୁ ପାଆନ୍ତି ଯେ ଆପଣ ପ୍ରଥମ ହୋଇଛନ୍ତି। ଆଉ ଯେତେବେଳେ ପ୍ରଥମ ହୁଅନ୍ତି ଘରେ କେତେ ଖୁସି ହୁଅନ୍ତି?
0: ଘରେ ତ ଏମିତି ମହଲ ଆମେ ତ ନୁହେଁ, ପୂର୍ବରୁ ଆମେ ଯେଉଁ ଆମ ମୋ ଜେନେରେସନ୍ ମୋ ଭାଇ ହେଉଛନ୍ତି ସୁବୋଧ ପଟ୍ଟନାୟକ, କଲଚରାଲ ସେକ୍ରେଟେରୀ ଅଛନ୍ତି ଗଞ୍ଜାମଳା ପରିଷଦରେ, ସେ ଡ୍ରାମା ଲାଇନ୍ରେ, ସେ ବି ପିଲାବେଳେ ଗାଉଥିଲେ, ମୋ ଭଉଣୀ ମଧ୍ୟ ସେ ମଧ୍ୟ ଗୀତ ଗାଏ, ଆମେ ଏମିତି ଘରେ ଏମିତି ଜଷ୍ଟ, କିନ୍ତୁ ମୁଁ ଟିକେ ଅଧିକା ମାତିଗଲି ଭିତରେ।
1: ଆଚ୍ଛା, ପୂର୍ବରୁ ଏମିତି ପରିବାର ପକ୍ଷରୁ ସପକ୍ଷ ମିଳୁଥିଲା ଯେତେବେଳେ କଳା ଦିଗକରଣ ମାନେ ଯାଉଥିଲେ?
0: ମିଳୁଥିଲେ, ନିଶ୍ଚୟ ମିଳୁଥିଲା, ଝିଅମାନଙ୍କ କଥା କହିପାରିନି, ବଟ୍ ମୋତେ କେବେ କିଏ ହର୍ଡ଼ଲ୍ସ କରୁନାହାନ୍ତି। ଆଉ ବାବା ସବୁବେଳେ କହନ୍ତି କିଛି ଗୋଟେ ପ୍ଲାଟଫର୍ମ, ମୁଁ ଏତେ ମାତିଲି, ଗୋଟେ ସମୟ ଆସିଲେ ଏତେ ମାତିଲି, ବାପା ସବୁବେଳେ କହିଲେ ଗୋଟେ ପ୍ଲାଟଫର୍ମ ତିଆରି କରେ, ତୁ ନିଜକୁ ଷ୍ଟାଣ୍ଡ କରେ, ଏଷ୍ଟାବ୍ଲିଶ୍ କରେ, ସଙ୍ଗୀତରେ କ'ଣ କରିବୁ କରିକି, ସେ ସବୁବେଳେ କରନ୍ତି। କିନ୍ତୁ ଏମିତି ଗୋଟେ ସମୟ ଆସିଲା, ମୁଁ ହିନ୍ଦୁସ୍ତାନୀ କ୍ଲାସିକାଲ ଶିଖିଛି, ପି ରାମଚନ୍ଦ୍ରନ ସାର୍ ଗୀତ ମନୁଷ୍ଠାନ ଗାନ୍ଧୀନଗର ଯେତେବେଳେ ଆରମ୍ଭ ହେଲା, ମୁଁ ସେଇଠୁ ପ୍ରୟାସ କଲି, ଗ୍ରାଜୁଏସନ୍ ସରିଲା, ସରିଲା ପରେ ଆଜି ପ୍ରୟାସ କଲି ମୁଁ ବିଏଚ୍କୁ ଯିବି, ବିଏଚ୍ୟୁରୁ ସଙ୍ଗୀତରେ ଇଏ କରିବି ବୋଲି, କିନ୍ତୁ ସୁବିଧା ହେଇପାରିଲାନି, ବାବା ଚାଲିଗଲେ, ସବୁ ପ୍ରମିସ୍ କଥା ସବୁ ହେଇଥିଲା, କିନ୍ତୁ ତା'ପରଠୁ ମୋର କଷ୍ଟ ଜୀବନ ଆରମ୍ଭ ହେଇଗଲା, ଟିଉସନ୍ କରି ଘର ଇଏ କରି ଗଲି, ସଙ୍ଗୀତ ରହିଲା ସେମିତି ସାଇଡ଼୍ ହେଇକି, ତା'ପରେ କି ଜବ୍ କରି ଦେଖିଲି, ତା'ପରେ ଜବ୍ କରିକି ଜବ୍ରେ ମୋତେ ରହିଲି ସାତ ଆଠ ବର୍ଷ ପରେ, ଏଗେନ୍ ସେ ଯେଉଁ ଅଛି ଟାଟା ସିଲ୍ ମୁଁ ଥିଲି, ଲେସନ୍ ଏଜୁକେଟ୍ ହୋଇଦେଇଥିଲି, ସେଠି ଛାଡ଼ିଲା ପରେ ଏଗେନ୍ ଗୀତରେ ପୁଣି ଆଉ।
1: ଆଚ୍ଛା, ଟାଟା ଷ୍ଟିଲ୍ରେ ଜବ୍ କଲେ, ଟାଟା ଷ୍ଟିଲ୍ ଭଳି ଏତେ ବଡ଼ କମ୍ପାନୀ, ଆପଣ ପୁଣି ଛାଡ଼ିବେ ବୋଲି କାହିଁକି?
0: ଏଇ ଗୋପାଳପୁର ମୁଁ ସେତେବେଳେ ଥିଲି, ଯେତେବେଳେ ଛାଡ଼ିଲି ଟେନ୍ ଇୟର୍ ସର୍ଭ ଜବ୍ କଲା ପରେ, ଯେତେବେଳେ ଗୋପାଳପୁର, ସେତେବେଳେ ଗୋପାଳପୁର ମାଇଣ୍ଡ ଅଫ୍ ହେବାର ଥିଲା, ସେତେବେଳେ ଆମେ ଚାରି ପାଞ୍ଚ ଜଣ ମିଶିକି ଆମେ ନିଜର ଗୋଟେ ଗ୍ରୁପ୍ କରିବା, ଇଏ କରିକି ଭୁବନେଶ୍ୱର କଟକରେ କରିବା, ସେଇଠି ରହିକି ମାଇନ୍ ସେକ୍ଟରରେ କାମ କରିଥାଏ, କହିଲେ ଆମେ ସେଠି ଗୋଟେ ଜବ୍ ଅଫର୍ ଆସିଥିଲା, ଗୋଟେ ମାନେ ଭଲେଣ୍ଟିୟର ରିଟାୟାରମେଣ୍ଟର, ସେଇଟାକୁ ଅଫ୍ କରିଦେଲୁ, ଆପ୍ କରିକି
1: ପୁଣି ଥରେ ସଙ୍ଗୀତ
0: ଦୁନିଆକୁ। ତଥାପି ମୁଁ ଚାଲିଲି, ମୁଁ ଓଡ଼ିଶୀ ଜାଣିନି, କିନ୍ତୁ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର୍ରେ ମଧ୍ୟ ମୋତେ ଫେଲୋସିପ୍ ଦେଉଥିଲେ, ଦେଇକି ମୁଁ ପାଇଛି, ତାହେଲେ ହେଲେ ଖାଲି ମୋର ଭଏସ୍ ନାହିଁ, କୁଙ୍କୁମ ମହାନ୍ତି, ଭୁବନେଶ୍ୱର ମିଶ୍ର, ସେ ଗୁରୁ, ସେମାନଙ୍କ ଇଏରେ ମଧ୍ୟ ତତ୍ତ୍ୱାବଧାନରେ ମୁଁ କିଛି କିଛି ଶିଖିଛି।
1: ନିହାତି ସାର୍, ଆପଣଙ୍କ ଭଳିଆ ବ୍ୟକ୍ତିଟେ ପାଇଛୁ, ଆପଣଙ୍କ ଭଳିଆ ମଣିଷଟେ ପାଇଛୁ, ଆମେ ଚାହିଁବୁ ଆମ ଶ୍ରୋତାଙ୍କୁ ଆପଣଙ୍କ ମନପସନ୍ଦର ଯେଉଁ କେଉଁ ଗୀତ ବି ହେଉ ଗୋଟେ ମୁଠା ଗାଇକି ଆମକୁ ଶୁଣେଇବେ ଆପଣଙ୍କ ମନପସନ୍ଦର।
0: ମୁଁ ନିଜର ଗୀତ ଗାଇଦେଉଛି, ଦୂରଦର୍ଶନ ଗୀତଟେ, ଏଇଟାକୁ ପ୍ରଫୁଲ୍ଲ କରି, ସ୍ୱର୍ଗତ ପ୍ରଫୁଲ୍ଲ କରି ଏଇଟା କମ୍ପୋଜ୍ କରିଥିଲେ, ବିବିଆନା ଯିଏ ଆଇଥିଲେ ତାଙ୍କରି ଲେଖା ଗୀତ, ଦୀପ ଗାଇଦେବି ଜଷ୍ଟ। ତୁମେ ଅଳସମେଘର ପ୍ରଥମ ବର୍ଷ ବିନ୍ଦୁ, ତୁମେ ଅଳସମେଘର

0: ଏମିତି ହେଇକି ଚାଲିଲା। ପ୍ରଥମ ସଙ୍ଗୀତ ଗୁରୁ ହେଉଛନ୍ତି ସେଇ ଫିରଞ୍ଜନନ୍ଦନ ସାର, କାରଣ ତା ପିଲାବେଳେ ଯାହାହେଉଛି ମୁଁ ଯେହେତୁ ଗଡ଼୍ ଗିଫ୍ଟେଡ଼, ତେଣୁ ମୁଁ ନିଜେ ନିଜେ ମୁଁ ନିଜେ ଶିଖିକି ୟଶୁଦାସ ଗୀତ ଗାଏ, ସୁରେଶ ବାଡ଼େକରଙ୍କ ଗୀତ ଗାଏ, ଆଉ ଯେହେତୁ ପୁରୁଣା ପ୍ରଣବ ପଟ୍ଟନାୟକ, ଚିତ୍ତ ଜେନା ଆଉ ସିକନ୍ଦ, ଏମାନଙ୍କ ଗୀତ ଶୁଣି ଶୁଣି ଅକ୍ଷୟ ମହାନ୍ତି, ଏମାନଙ୍କ ଗୀତ ଶୁଣି ଶୁଣି ଶୁଣି ଶିଖି ଯାହା।
1: ଆଚ୍ଛା, ଆପଣଙ୍କ ଜୀବନର ପ୍ରଥମ ମଞ୍ଚ କେଉଁଟା ଥିଲା ଆଉ ତାର ଅନୁଭୂତି କିଭଳି ଥିଲା?
0: ପ୍ରଥମ ମଞ୍ଚ ତ ସ୍କୁଲରେ, ଡେଫିନେଟଲି ସ୍କୁଲରେ ଆନୁଆଲ୍ ଫଙ୍କସନ୍ରେ ଗୀତ ଗାଉ। ସ୍କୁଲ ସରିଲା ପରେ ଯେତେବେଳେ ମେଲୋଡ଼ି ଆସିଲି, ମେଲୋଡ଼ିରେ ପ୍ରଥମ ହେଲା ହଲିଉଡ଼ କଲେଜ ଇଏ, ସେଇଠି ଯାଇଥିଲି ଅର୍କେଷ୍ଟ୍ରା ଗୀତ ଗାଉଥାଏ ଆମେ ଯେତେବେଳେ, ତ ସେଇଠୁ ମୋର ହଲିଉଡ଼ କଲେଜରେ ହିଁ ଗୀତ ଇଏରେ ଆରମ୍ଭ ହେଇଥିଲା। ତାପରେ ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର ସବୁ ଧୀରେ ଧୀରେ ଯାଇଥିଲୁ ଆମେ ଗ୍ରୁପ୍ କରିକି।
1: ଯେତେବେଳେ ଆପଣ ପ୍ରଥମେ ପରିବେଷଣ କଲେ ଆପଣଙ୍କୁ କେମିତି ଅନୁଭବ ହେଲା?
0: ଡେଫିନେଟ୍ ସେତେବେଳେ ବୟସ ଥାଏ ଆଉ ସାଙ୍ଗସାଥି କ୍ରେଜି, ତାପରେ ଭଲ ପାଏ, ଗୋଟେ ବହୁତ ଭଲ ପାଇବା ପାଇଥିଲି ମୁଁ, ଆଉ ତେଣୁ ନିଶ୍ଚୟ ଭଲ ଲାଗୁଥିଲା, ଆବସଲ୍ୟୁଟଲି ବହୁତ ଆତ୍ମଶାନ୍ତି ମିଳୁଥିଲା, ଆତ୍ମତୃପ୍ତ ମିଳୁଥିଲା। କିନ୍ତୁ ମୋର ଥାଏ ସବୁବେଳେ ଲାଇଟ୍ କ୍ଲାସିକାଲ ଗୀତ ଉପରେ ମୋର ସବୁବେଳେ ଥାଏ, କେବେ ଏମିତି ଇଏ ଗୀତ ଗାଏନି, ଭେରି ରେୟର। ଆଉ ମୁଁ ହିଁ ଷ୍ଟେଜ୍ରେ ଆରମ୍ଭ କରିବି ଅର୍କେଷ୍ଟ୍ରା ଗୀତ, ଫାର୍ଷ୍ଟ ଗୀତ ଗାଇ ମୁଁ ଆରମ୍ଭ କରିବି, ଭଜନ ହଉ ବା ଗୋଟେ ଫିଲୋସଫିକାଲ ସଙ୍ଗ ହଉ ଯାହା ବି ହଉ।
1: ଜୀବନର ସବୁଠୁ ଭଲ ମୁହୂର୍ତ୍ତ କେଉଁଟା ଥିଲା ଆଉ କେଉଁଟା ଆପଣଙ୍କୁ ସବୁବେଳେ ମନେ ପକାଇଲେ ବହୁତ ଖୁସି ଲାଗେ?
0: ଟାଟା ଷ୍ଟିଲ୍ ଯେତେବେଳେ ଜବ୍ କରୁଥିଲି ମୁଁ, ଏମିତି ତ ଅଛି ବହୁତ କିଛି ଅଛି, ଅଲରେଡ଼ି ରେଡ଼ିଓରେ ବହୁତ ଇଏ ମିଳିଛି, କରକ୍ଟରେ ସେ ପ୍ରସନ୍ନଜିତ ମହାନ୍ତି ଥିଲେ, ବହୁତ ଇଏ ମିଳିଛି। କିନ୍ତୁ ମୁଁ ଯେତେବେଳେ ଟାଟା ଷ୍ଟିଲ୍ ଜବ୍ କରୁଥିଲି, ଟାଟା ଷ୍ଟିଲ୍ ଭାଇସ୍ ପ୍ରେସିଡ଼େଣ୍ଟ ସେତେବେଳେ ଥିଲେ ଏସ୍ କେ ବସିନ୍ ବୋଲି ଭସିନ୍, ମୁଁ ଯେତେବେଳେ ଟାଟା ଷ୍ଟିଲ୍ ଏଣ୍ଟ୍ରି କରିଥିଲି ସେ ଜାଣିନଥିଲେ ସରାମ ପଟ୍ଟନାୟକ ଜଏଣ୍ଟ ଟାଟା ଷ୍ଟିଲ୍। ଯେତେବେଳେ ଗୀତ ସେ ଶୁଣିଲେ ଟାଟାରେ ଆମର ଜେ ଜେ ଇରାନୀଙ୍କର ଫିଲ୍ ଷ୍ଟେସନ୍ ହେଲା, ସେତେବେଳେ ମୁଁ ଗ୍ରୁପ୍ ନେଇକି ଯାଇଥିଲି ନୌମୁଣ୍ଡି ବାଇଶରୁ, ଭେରାଇଟି ସୋସରେ ମୁଁ ଗୀତ, ମୁଁ ଗୋଟେ ଗୀତ ଓଡ଼ିଆ ଗୀତ ହୃଦୟ ସୁନ୍ଦର ଗୀତଟାକୁ ମୁଁ ରିପ୍ରେଜେଣ୍ଟ କରିଥିଲି। ସେଇଠି ସେ ଯେଉଁ ଆସିକି ସବୁ ଆସିକରି ପଶାଇଲା ଷ୍ଟେଜ୍ରେ ଯେଉଁ ଜଏନ୍ କମ୍ପାନୀ ମଧ୍ୟ, ମୁଁ ଯାହା ଡିଟେଲ୍ କହିଲା ପରେ ସେ ବହୁତ ଖୁସି ହେଲେ, ଆଉ ସବୁ ସେଇ ଦିନଠୁ ଯେବେ ଯେଉଁଠି ଦେଖିବେ ଆହୁରି ବେଶୀ ପଟ୍ଟନାୟକ ବୋଲି ସେ ପଶାଇବେ, ସେ ଖୁସିରେ ମୋତେ ବହୁତ ଇଏ ଦେଇଥିଲା,
1: ଜୀବନକୁ ବହୁତ ସବୁବେଳେ ଖୁସି ଦେଇଛି, ସ୍ମରଣୀୟ ମୁହୂର୍ତ୍ତ। ବହୁତ ବଡ଼ କଥା, ଯେହେତୁ ଆପଣ ଯେଉଁ ଗୀତଟା ଗାଇକି ସମସ୍ତଙ୍କର ଭଲ ପାଇବା ପାଇଥିଲେ, ଆମେ ଚାହିଁବୁ ଆଜି ସେ ଗୀତରେ ଟିକେ ଗୁଣଗୁଣାଉ।
0: ହଉ, ହୃଦୟ ହୃଦୟ ଶୁଣିବେ ଗୀତଟା ଦୁଇ ପଦ।

ହୃଦୟର ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ ହୃଦୟର।

0: ବହୁତ ସୁନ୍ଦର, ବହୁତ ସୁନ୍ଦର, ବହୁତ ଚମତ୍କାର। ଆଉ ଏଇ ଗୀତଟି ଖାସ କରି ସମସ୍ତଙ୍କର ବହୁତ ପ୍ରିୟ,
1: ବହୁତ ପ୍ରିୟ। ଆକ୍ଚୁଆଲି
0: ଆଉ ଆମେ ଜାଣିବାକୁ ଚାହିଁବୁ ସାର୍, ଆପଣଙ୍କର ଆଗାମୀ ଲକ୍ଷ୍ୟ କ'ଣ ଭାବିଛନ୍ତି?
1: ଆମେ ଲକ୍ଷ୍ୟ ହେଉଛି, ମୋର ପୁଅ ବର୍ତ୍ତମାନ ଗ୍ରାଜୁଏସନ୍ ଜଷ୍ଟ ପାସ୍ କଲା, ସିଏ ମୋର ବହୁତ ଭଲ ଗାଏ, କିଛି ତାକୁ ଶିଖିନି ତ, ଖାଲି ମୁଁ ଯେହେତୁ ବହୁତ ଷ୍ଟ୍ରଗଲ୍ କରି ସଙ୍ଗୀତ ଲାଇନ୍ରେ ବହୁତ ଷ୍ଟ୍ରଗଲ୍ କରିକି ତା ଦେଖିଲି ବାଛିଲି, ଚାକିରି ହିଁ ସବୁଠୁ ଇଏ ଆମ ସେଥିରେ ଅବଶ୍ୟ ଇଏ ନଥିଲା, ସେ ସମୟରେ ସ୍କୋପ୍ ନଥିଲା। ତେଣୁ ପୁଅ କେବେ ଜବ୍ କରିବ ତାର ଇଏ ହେଉଛି ମୋର ମୂଳ ଲକ୍ଷ୍ୟ। ବର୍ତ୍ତମାନ ସିଏ ବହୁତ ବଢ଼ିଆ ଗାଏ, ୟୁଟ୍ୟୁବ୍ରେ ତାର ବହୁତ ବହୁତ ବଢ଼ିଆ ପ୍ରସିଦ୍ଧ। କେବେ ରିସେଣ୍ଟଲି ଯାଇକି ଆଜି କଟକ ରଜମ ଛୋଟ ଡାକିଛନ୍ତି ଶହୀଦ ଭବନରେ, ତାର ରହିବାକୁ ଯାଉଛି, ସେଥିରେ ଅନ୍ତରା

0: ସେତେବେଳେ ତ ସେତେବେଳେ ମୋର ଭଏସ୍ ପୁରା ଥିନ୍ ଭଏସ୍ ଥିଲା ଏକଦମ୍ ସ୍କୁଲରେ ଯେତେବେଳେ ଯାଉଥିଲି ପୁରା ଥିନ୍ ଭଏସ୍ ଥିଲା ମାନେ ଝିଅମାନଙ୍କ ଭଏସ୍ ଭଳିଆ। ତା'ପରେ ଧୀରେ ଧୀରେ ଏଇ ଅନୁସାରେ ଯେତେବେଳେ ପରିବର୍ତ୍ତନ ହେଲା ଭଏସ୍କୁ, ଯେତେବେଳେ ମୁଁ ଜାଣିଲି ମୋର ଝିଅ ଭଏସ୍କୁ ଯାହା, ମୁଁ ସବୁବେଳେ ଲାଇଟ୍ କ୍ଲାସିକାଲ ଗୀତ ପସନ୍ଦ କଲି। ଅର୍କେଷ୍ଟ୍ରାରେ ସେତେବେଳେ କେହି ଗାଉନଥିଲେ, ୟେସୁଦାସଙ୍କ ଗୀତ କେହି ଗାଉନଥିଲେ ସେ ସମୟ ପର୍ଯ୍ୟନ୍ତ। ମୁଁ ତ ଅର୍କେଷ୍ଟ୍ରା ଦେଖି ଆସି ମୁଁ ୟେସୁଦାସ ଗୀତ ଫାର୍ଷ୍ଟ ଗୀତ ମୁଁ ଆରମ୍ଭ କରିଥିଲି। ଇଏ ତାଙ୍କର ସାବନଙ୍କୁ ଅନ୍ୟ ଦେଶ ପିକ୍ଚର୍ ଦେଇଥିଲା, ରେଜଜ ଗାଇଥିଲେ, ସବୁ ଯାଇ ଗୀତ ସେ ଗାଇଛନ୍ତି। ସେ ଗୀତର କମ୍ପ୍ଲିଟ୍ ସବୁ ଗୀତ ଯାକ ମୁଁ ସେଥିରୁ ଉଠିକି ଇଏ କରିକି ସେ ଗୀତ କରିଥିଲି। ପ୍ଲସ୍ ଅନୁପ ଜୁଲବର୍ଣ୍ଣଙ୍କ ଭଜନ ଆଉ ଲାଇକ୍ କ୍ଲାସିକାଲ ଭଲ ଲାଗେ, ସୁରେଶ ୱାଡ଼େକରଙ୍କ ଗୀତ ବି ଭଲ ଲାଗେ, ସେସବୁ ଗୀତ ମୁଁ ଗାଏ ଇଏ ଷ୍ଟେଜ୍ ଏଇ ଜିନ୍ଦଗୀ ବହୁତ ଗୀତ ଅଛି।
1: କ'ଣ ପାଇଁ ପସନ୍ଦ କରୁଥିଲେ କ୍ଲାସିକାଲ ମ୍ୟୁଜିକ୍?
0: କ୍ଲାସିକାଲ ହେଉଛି ଫାଉଣ୍ଡେସନ୍ ଆକ୍ଚୁଆଲି ଏନି ସିଙ୍ଗର୍, ଯେଉଁମାନେ ବି ବର୍ତ୍ତମାନ ବି ଆସୁଛନ୍ତି ବା ପୁରୁଣା ଯେଉଁମାନେ ଆସୁଛନ୍ତି, କ୍ଲାସିକାଲ ହେଉଛି ତ ଫାଉଣ୍ଡେସନ୍ ଅଫ୍ ଦ ଇଏ। କ୍ଲାସିକାଲ ଯଦି ଯେତିକି ହେଉ କିଛି ସଙ୍ଗୀତ କ୍ଲାସିକାଲ ଯେଉଁଟାକି ବୟସରେ ଫାଉଣ୍ଡେସନ ବୟସର ଏଇଟାକୁ ବଢ଼ାଏ, ସବୁ ଜିନିଷ ଡେଭଲପ୍ କରେ, ଟେକ୍ନିକ୍ସ ସରଗମ କଲେ ସରଗମ କରିପାରିବେ। ଏଇ ତୁମେ ପ୍ରିପେୟାର କରିବ ନିଜକୁ ଯେ ଏନି ଡାଇରେକ୍ଟର ବାଇଚାନ୍ସ ତୁମକୁ ଯଦି ସ୍କୋପ୍ ମିଳିଲା ସେ ଡାଇରେକ୍ସନ୍ ଯେମିତି ଡାଇରେକ୍ସନ୍ ଦେବ ତ ସେଭଳିଆ ଗାଇବା ପାଇଁ ତୁମର ଦକ୍ଷତା ଥିବାର ଅଛି, ଦାଟ୍ ଇଜ୍ ସେଇଟା ଅଛି ମୁଁ ତେଣୁ ମୁଁ କ୍ଲାସିକାଲକୁ ପସନ୍ଦ କରେ।
1: ସାର୍, ଆପଣଙ୍କର ଯେଉଁ ସଫଳତା ରହିଛି ଜୀବନରେ ତା ପଛରେ କାହାର ଅଧିକା ଅବଦାନ ରହିଛି?
0: ଡେଫିନେଟଲି ମୋ ମା, ମା ବାବା, ଭାଇ, ଭଉଣୀ,
1: ଗୋଟେ ମା ବାପାଙ୍କର ଆଶୀର୍ବାଦ ଥିଲା ଆମେ ଯେଉଁଠିକି ବି ଯାଇପାରିବା।
0: ନିଶ୍ଚୟ
1: ଆପଣଙ୍କର ସଫଳ ଜୀବନ ପ୍ରତି ଯେମିତି ତାଙ୍କର ଆଶୀର୍ବାଦ ରହିଥିଲା ଆଗକୁ ମଧ୍ୟ ରହିଥାଉ। ସାର୍, ଆଉ ଗୋଟେ କଥା ମଧ୍ୟ ଜାଣିବାକୁ ଚାହିଁବୁ, ସଙ୍ଗୀତ ଆପଣଙ୍କ ଜୀବନକୁ କିପରି ପରିବର୍ତ୍ତନ କରିଛି?
0: ନିଶ୍ଚୟ ବହୁତ ପରିବର୍ତ୍ତନ କରିଛି, ଦୁଃଖ ସମୟରେ ବହୁତ ଆସି ସମୟରେ ମୋର ଲାଇଫ୍ଟା ହେଉଛି ଗ୍ରାଫିକ୍, ମୋର ଅଫ୍ ଆଣ୍ଡ ଡାଉନ୍, ସ୍ଥିରତା ନାହିଁ। ମନେ ଭାବନ୍ତି ଆଶା କରନ୍ତି ଗଭର୍ଣ୍ଣମେଣ୍ଟ ଯେଉଁ ଗୋଟେ ହେଇଯିବ ଲାଇଫ୍ଟା ସ୍ଥିରତାରେ ପଳେଇବ, ମ୍ୟୁଜିକ୍ ଗୋଟେ ରାସ୍ତା ଯିବ, ସେମିତି ନୁହଁ, ମୋ ଲାଇଫ୍ କମ୍ପ୍ଲିଟ୍ ଅପ୍ସ ଆଣ୍ଡ ଡାଉନ୍ସ। ତେଣୁ ବହୁତ ଡିଫଲ୍ଟ, ବହୁତ ଡିଫିକଲ୍ଟ ସିଚୁଏସନ୍ ହେଇକି ଆସି, କିନ୍ତୁ ମୋତେ ସବୁବେଳେ ଏପର୍ଯ୍ୟନ୍ତ ଷ୍ଟ୍ରଗଲ୍ ଲାଗେ, କାରଣ ମୁଁ ସଂଗ୍ରାମ ପଟ୍ଟନାୟକ ମୋତେ ନେଇଥିଲେ, ମୋତେ ଷ୍ଟ୍ରଗଲ୍ ପଟ୍ଟନାୟକ ଅଟକାନ୍ତି ଜୀବନ ଯାକ, ମୋତେ ଷ୍ଟ୍ରଗଲ୍ ଚିନ୍ତା ତ ଏବେ ପର୍ଯ୍ୟନ୍ତ। ମୁଁ ଆସିବି ସକାଳେ, ଏବେ ପର୍ଯ୍ୟନ୍ତ ମର୍ଣ୍ଣିଂ ୱାକ୍ ଯିବି, ସକାଳୁ ଉଠିବି, ମର୍ଣ୍ଣିଂ ୱାକ୍ କରିବି, ଆସିବି, ଆସିଲା ପରେ ଘଣ୍ଟାଟେ ଅଧଘଣ୍ଟାଟେ ମୁଁ ରିଏସ୍ କରିବି। ସେଇଠି ଉଠିଲା ପରେ ଯାଇକି ମୁଁ ଘର କମୁଛି, ତାପରେ ମୁଁ ସେଇ ସେତେବେଳେ ମୁଁ ନିଜକୁ ଫିଲ୍ କରେ ମୁଁ ସଂଗ୍ରାମ ପଟ୍ଟନାୟକ, ତାପରେ ସେଇଟା ଗାଇଲେ କଲା ରିଏସ୍ କଲାପରେ ଯାଇକି ମୁଁ ଅନ୍ୟ ଯାହା କିଛି ଜୀବନର ଯାହା ଯାହା ଘର କାମ ଅଛି ଯାହା ଅଛି କ'ଣ କରେ ସେ କାମ କାମ କରେ ଡେଲି ଏଭ୍ରିଡେ, ସେଇଟା ମୋତେ ଖୁସି ମିଳେ, ସେଇଟା ମୋତେ ବଞ୍ଚାଇ ରଖିଛି ଦେଖିବାକୁ ହେଲେ।
1: ସାର୍, ଆଜି ଯେଉଁ ଯୁବପିଢ଼ି ଚାହୁଁଛନ୍ତି ଏଇ କ୍ଷେତ୍ରରେ କାମ କରିବା ପାଇଁ ବା ଏଇ କ୍ଷେତ୍ରରେ ଗାଇବା ପାଇଁ, ସେମାନଙ୍କ ପାଇଁ ଆପଣ କ'ଣ କହିବେ?
0: ଦେଖନ୍ତୁ, ଆମ ସମୟରେ ଗାଇବା ସମୟରେ ଓଡ଼ିଆ ସିଙ୍ଗର ହୁଅନ୍ତୁ, ହିନ୍ଦୀ ସିଙ୍ଗର ହୁଅନ୍ତୁ, ବହୁତ କମ୍ ଥିଲେ ସିଙ୍ଗର ସେତେବେଳେ। ଆମେ ସେତେବେଳେ ଜାଣୁ ପ୍ରଫୁଲ୍ଲ କର୍ମକୁ ଜାଣୁ, ଗୋପ ଆମର ଅକ୍ଷୟ ମହାନ୍ତି, ତାପରେ ପ୍ରଣବ ପଟ୍ଟନାୟକ, ଚିତ୍ତ ଜେନା, ଶ୍ରୀକାନ୍ତ ରହିଲେ, ଆମ ସମସ୍ତଙ୍କ ଡିଫରେଣ୍ଟ ଡିଫରେଣ୍ଟ କ୍ୱାଲିଟି ଅଫ୍ ଭଏସ୍, ଟିମ୍ବର ଭଏସ୍, ଟିମ୍ବର ଅଲଗା, ଗାଇକି ଶୈଳୀ ସବୁ ଅଲଗା। ଆଉ ସେମାନେ ଜାଣି ହେଉଥିଲେ ଯେ ହଁ ଏଇଟା ହେଉଛି ଶ୍ରୀକାନ୍ତ ରହିଲା, ହଁ ଏଇ ଗୀତ ଚିତ୍ତ ଜେନାଙ୍କର, ଏଇ ଗୀତ ଭଲ ହେଇଛି ଏଇଟା ଉଠେଇବା, ସେଥିରୁ ଯେଉଁ ସ୍ପୃହା ଥିଲା ସେଥିଲା। ଆଜିକାଲି ସେ ଜିନିଷ ନାହିଁ ଓଡ଼ିଆ ଇଏରେ କି ହିନ୍ଦୀ ଜଗତ, ହିନ୍ଦୀ ମହମ୍ମଦ ରଫି, କିଶୋର କୁମାର, ମହାଦେ ଏବଂ ସେ ସୁଧା ସେତେବେଳେ ଥିଲେ, ଏମାନେ ଯେତିକି କିଛି ଜାଣି ହେଉଥିଲେ ଆମେ ତାକୁ ଫଲୋ କରିକରି ଗୀତ। ଏବେ ଆଜିକାଲି ଯେଉଁ ଟ୍ରେଣ୍ଡ ଗୋଟେ କମ୍ପ୍ଲିଟ୍ ଚେଞ୍ଜ ହେଇଯାଇଛି ଆଜିକାଲି ଟ୍ରେଣ୍ଡ, ତ ସେ ଟ୍ରେଣ୍ଡକୁ ମୁଁ କହିବି ଡେଫିନେଟଲି। ଆଜିକାଲି ପିଲାମାନଙ୍କର ଗାଇକି ଏବେ ଅରିଜିତ ସିଂ, ତା ଗାଇବା ଶୈଳୀ ଅଲଗା, ତେଣୁ ସେ ଯାହା କଲେ ମଧ୍ୟ ସେ ଯାହା ଯେମିତି କରୁଥିଲେ ତା ଭଏସ୍ ଏତେ ଡାଉନ୍ ଟୁ ଅର୍ଥ ଥିଲା ସେ, ତ ସମସ୍ତେ ଭଲ ପାଆନ୍ତି ତା ଗୀତ, ଡେଫିନେଟଲି ତା ଭିତରେ ସକ୍ସେସ୍ ହୁଏ। ତେଣୁ ମୋତେ ଗୀତ ଭଲ ଲାଗେ, ପୁରୁଣା ଗୀତ ଭଲ ଲାଗେ, ଯେଉଁ ଗୀତ ବି ଭଲ ଲାଗେ, କିନ୍ତୁ ମୁଖ୍ୟ ହେଉଛି କ୍ଲାସିକାଲ ଭଏସ୍ କଲଚର କରିବାକୁ ପଡ଼ିବ। ଭଏସ୍ ଭଏସ୍ କଲଚର ଯେତେ କରିବ ସେ ଭଏସ୍ ମାଝି ହେଇ ନିଜେ ଜାଣିପାରିବ। ଆମ ତ ବୟସ ଗଲାଣି ପିଲାଙ୍କ, ମୁଁ ଡେଫିନେଟଲି ସେଇଟା କହିବି, କଲଚର କରିକରି ଭଏସ୍କୁ ଚିହ୍ନନ୍ତୁ, ଜାଣନ୍ତୁ ନିଜର ଭଏସ୍କୁ।
1: ସାର୍, ଆଉ ଗୋଟେ କଥା ମଧ୍ୟ ଜାଣିବାକୁ ଚାହିଁବି,

0: ଗୀତ ଯେହେତୁ ଟେକ୍ନୋଲୋଜି ବହୁତ ଇଏ ହେଇଗଲାଣି, ଆଜିକାଲି ବହୁତ ଗୀତ ହେଇଯାଉଛି, କିନ୍ତୁ ସେଇ ସମୟରେ ବହୁତ ଡିପ୍ଲି ଯାଉଥିଲେ କରିକି ଗୀତ ଗୁଡ଼ିକ ପ୍ରିପେୟାର କରୁଥିଲେ, ଏଣେ ଆଜି ଆଜି ମଧ୍ୟ ସେ ଗୀତଟା ସେଥିପାଇଁ ଭଲ ଲାଗେ।
1: ସାର୍, ଶେଷ ମୁହୂର୍ତ୍ତରେ ଆମେ ଜାଣିବାକୁ ଚାହିଁବୁ କେଉଁ ପୁରସ୍କାର ବା କେଉଁ ସମ୍ମାନ ଆପଣଙ୍କୁ ସର୍ବାଧିକ ପ୍ରେରଣା ଦେଇଛି।
0: ସେମିତି କିଛି ପୁରସ୍କାର ମୁଁ ମୁଁ ଆକ୍ଚୁଆଲି ପୁରସ୍କାର ପାଇବାର ଇଏରେ ମୁଁ କେବେ ବି ନାହିଁ କି ମୁଁ ଉପରେ ପଡ଼ିକି ମୁଁ ଯାଏନି, ସେତିକି ମୋତେ ରେସ୍ପେକ୍ଟ ମିଳିଲା ସେଇ କଲେ ମୁଁ ଯାଏ, ଆକ୍ଚୁଆଲି ନିଜକୁ କେବେ ମୁଁ ଇଏ କରିନି। ତେଣୁ ଆଜିକାଲି ତ ଟ୍ରେଣ୍ଡ ବହୁତ ଅଲଗା ହେଲାଣି, ମୁଁ ପାଇବାକୁ ଯାଉନି ସେସବୁ, ତେଣୁ ମୁଁ ଏମିତି ଯାଏନି, ଭଲ ଲାଗେ ମୋତେ କିଏ ଡାକିଲେ କରେ।
1: ନାହିଁ, ତଥାପି କେଉଁ ମଞ୍ଚରେ ଆପଣ ସମ୍ମାନିତ ହୋଇଛନ୍ତି ଆଉ ସେଇଟା ଆପଣଙ୍କୁ ବହୁତ ଭଲ ଲାଗିଛି?
0: ଗଞ୍ଜାମ କଳା ପରିଷଦ, ଗଞ୍ଜାମ କଳା ପରିଷଦ ଗୋଟେ ଅନୁଷ୍ଠାନ ଯେଉଁଟାକି ଏବେ ତ ନାହିଁ, ଗୋଟେ ସମୟ ଥିଲା, ସେ ସମୟରେ ଆରମ୍ଭରୁ ଗୀତ ଲେଖା ହୁଏ, ଗୀତ କମ୍ପୋଜ୍ ହୁଏ, ଗୀତ ତବଲାର ରିଦମ୍ରେ ହୁଏ, ଗୀତ ଏଭ୍ରିଥିଙ୍ଗ ସହିତ ସିଙ୍ଗର୍ ଥାଆନ୍ତି, ସବୁ ଗୋଟେ ମାନେ ଗ୍ରୁପ୍ରେ କରି ଗୋଟେ ଫିଲ୍ମ ଷ୍ଟାଇଲ୍ରେ, ଯେମିତି ଡ୍ରାମା ହଉ ଫିଲ୍ମ ଷ୍ଟାଇଲ୍, ଫିଲ୍ମ ଷ୍ଟାଇଲ୍ ଗୀତ କମ୍ପୋଜ୍ ହୁଏ, ଆମେ ସବୁ ଥାଉ, ଆମକୁ ଡକାଯାଏ, ଗୀତ ଗୋଟିଏ ଗୋଟିଏ ଷ୍ଟେଜ୍ ଯେତେବେଳେ ଥାଉ ଆମକୁ ଗୋଟେ ଗୋଟେ ଇଏ ଦିଆଯାଏ, ରିହାଜ କରାଯାଏ, ରିହାଜ 15 ଥର ଗୋଟେ ଗୀତକୁ, ଇଜି ଗୀତ ହେଲେ ମଧ୍ୟ ଗୋଟେ ଗୋଟେ ଗୀତକୁ ଡେଲି 4 ଦିନ 5 ଦିନ ପ୍ରୋଗ୍ରାମ୍ ଥିବ, 4 ଦିନ 5 ଦିନ 6 ଦିନ 7 ଦିନ ପ୍ରାକ୍ଟିସ୍ କରୁ, ଗୋଟେ ଥର ପୁରା ହେଇଗଲେ ମଧ୍ୟ 4 ଥର 5 ଥର 6 ଦିନ ସେ ଗୀତ ରିହାଜ ହେବ ସବୁଦିନେ ପ୍ରୋଗ୍ରାମ୍ ପର୍ଯ୍ୟନ୍ତ, ସେଇ ଜିନିଷଟା ସେଇ ଯେଉଁ ସାଟିସ୍ଫାକ୍ସନ୍ ବହୁତ ଭଲ ଲାଗେ। ଆଉ ମୋର ଗୀତମ ଅନୁଷ୍ଠାନ କ୍ଲାସିକାଲ ସେଇଟା ସେଇଟା ମୁଁ କିଛି ପାଇଛି, ଅଲ୍ ଇଣ୍ଡିଆ କଟକରୁ ବହୁତ ପାଇଛି, ଦୂରଦର୍ଶନ ବିକାଶ ଦାସ, ବିକାଶ ଦାସ ସିଏ ହିଁ ମୋତେ ସୁଯୋଗ ଦେଇଛନ୍ତି, ତାଙ୍କୁ କେବେ ଭୁଲିବିନି, ଗଡ୍ ବ୍ରଦର ମୋର, ଆଉ ସିଏ ମୋତେ ମାନେ ଯେତେବେଳେ ଆସିଲେ ଫ୍ୟାମିଲି ଲେଖେ କହିଦେଉଛି ଛୋଟିଆ ଇଭେଣ୍ଟ, ବିକାଶ ଦାସ ହେଉଛନ୍ତି ଫିଲ୍ମ ଇଏ ପ୍ଲସ୍ ପ୍ରୋଗ୍ରାମ ଯେଉଁଟା ଦୂରଦର୍ଶନ ଜାଣିଛନ୍ତି, ସିଏ ଫ୍ୟାମିଲି ହେଇକି ଆସିଥିଲେ, ସିଏ ଖୋଜିଲେ ଅଲ୍ ଇଣ୍ଡିଆ କିଏ ଅଛନ୍ତି ଏଇଠି, ହଠାତ୍ ସିଏ ଜାଣିଲେ ମୁଁ ମୋତେ ଫୋନ୍ କରି ଡାକିଲେ, ସେଇଠି ଥିଲେ ହୋଟେଲରେ, ତାହେଲେ ତାଙ୍କର ଫ୍ୟାମିଲି ତୁମର ଇଣ୍ଟ୍ରୋଡକ୍ସନ୍ ହେଲା, କହିଲେ ସଂଗ୍ରାମ ବାବୁ ଚାଲନ୍ତୁ ଗୋପାଳପୁର ଯିବା, ଓ ସେଠୁ ଫ୍ୟାମିଲି ଗୋପାଳପୁର ଯାଇଥିଲେ, ଫଟୋ ଫଟୋ ଉଠେଇଥିଲେ, ସବୁ କରିଥିଲେ, ତା ନେକ୍ସଟ ଡେ ସେତେବେଳେ ଗୀତ ମୁଁ ଶୁଣିଲି, ତା ନେକ୍ସଟ ଡେ ଇମିଡ଼ିଏଟଲି ସେ ସେତେବେଳେ ରଥଯାତ୍ରା, ରଥଯାତ୍ରା ସାଙ୍ଗରେ ଜଗନ୍ନାଥ ଭଜନ କିଛି, ଇମିଡ଼ିଏଟଲି ମୋତେ ବର୍ଷା ଉପରେ, ବର୍ଷା ସମୟ ବର୍ଷା ଉପରେ 5ଟା ଗୀତ ମୋତେ ସିଏ ନିଜେ ଇଏ କରିକି ମୋତେ ଇମିଡ଼ିଏଟଲି ହ୍ୱାଟ୍ସଆପ୍ରେ ଦେଲେ, 5 ଦିନ 4 5 ଦିନ ଭିତରେ ଗୀତ କମ୍ପୋଜ୍ କରିକି ଆସିବ, ଆସିକି ଏଇଠି ମୋତେ ରେକର୍ଡିଂ କରିବା ଶୀଘ୍ର, ମୁଁ ସେଠୁ 4 5 ଦିନ ଭିତରେ କିନ୍ତୁ 5ଟା ଗୀତ କିନ୍ତୁ କ'ଣ କମ୍ପୋଜ୍, ବହୁତ ଇଏରେ ଏତେ ଡେଡିକେଟେଡ଼୍ ମୁଁ ସେ କରିଛି ସେ ସମୟରେ, ଆଉ ଗୀତ ଗୁଡ଼ା ବହୁତ ସକ୍ସେସଫୁଲ୍ ହେଇଛି, ମାନେ ଗଜଲ ଟାଇପ୍ର ହେଇଛି, ବାବା ଚରଣ ଜେନାଙ୍କର ନୃସିଂହ ଚରଣ ବହୁତ ବହୁତ ଜଣଙ୍କର ବର୍ଷା ଗୀତ ଗୁଡ଼ା ବଢ଼ିଆ ଗୀତ ହେଇଥିଲା।
1: ବହୁତ ଧନ୍ୟବାଦ ସାର୍, ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ, ବହୁତ ସାରା କଥା ହେଲେ, ନିଜ ଜୀବନର ସୁଖ ଦୁଃଖ ସବୁକିଛି ଆମ ସହ ବାଣ୍ଟିଲେ,
0: ବହୁତ ମୁଁ ବି ଆନ୍ତରିକ ଧନ୍ୟବାଦ, ବହୁତ ଖୁସି ଲାଗିଲା ମୋତେ ବି,
1: ଆମେ ଚାହିଁବୁ ଆଗାମୀ ଜୀବନ ଆପଣଙ୍କର ଏଭଳି ସଙ୍ଗୀତକୁ ଭଲ ପାଇ ବଞ୍ଚନ୍ତୁ, ସଙ୍ଗୀତ ଆପଣଙ୍କର ଜୀବନ ହଉ ଏ ଆଶା କରିବୁ। ଧନ୍ୟବାଦ, ନମସ୍କାର।
0: ଆପଣଙ୍କୁ ବି ଧନ୍ୟବାଦ, ନମସ୍କାର। ସମସ୍ତେ ଏଇଠି ଯେତିକି ଅଛନ୍ତି ମୋ ପାଇଁ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, କରିଛନ୍ତି ରେକର୍ଡିଂ ସବୁ କଲେଜ।

ଥିଲେ ରଶ୍ମିତା ଦଳେଇ। ଆକାଶବାଣୀ ବ୍ରହ୍ମପୁର ଶୁଣୁଛୁ କେତେ ସୁଗମ ସଙ୍ଗୀତ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସୁବାସ ଦାସ ଏବଂ ସେବାରାଣୀ ମହାପାତ୍ରଙ୍କ କଣ୍ଠରେ ସତ୍ୟପନାୟକଙ୍କ ରଚନା।

ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 12 ବାଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ରିଲେରେ ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପରି. ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା. ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2024 ଚିଠା ନିୟମ. ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି. ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ

ନିଯୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି

କ୍ଷେତ୍ରରେ ଦେଶ ସୌର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2024 ଚିଠା ପ୍ରସ୍ତାବ ଜାରି କରିଛି। ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ, ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ। ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି। ଟେଲି ଯୋଗାଯୋଗ ଆଇନର ବିଭିନ୍ନ ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି। ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 27 ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧିକୁ 15 ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ରୁ 195 ବୃଦ୍ଧି କରାଯାଇଛି। ଚଳିତ ମାସ 21 ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2-5 ପରିବର୍ତ୍ତେ ଅପରାହ୍ନ 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 କାଗଜ ଦିଆଯାଉଥିବା ବେଳେ ଏଣିକି 4 କାଗଜ ଦିଆଯିବ, ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାଇଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ଏବଂ ଶେଷରେ ଅନ୍ୟ 2 ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମୋଟର ସ୍ପିରିଟ୍ ଏବଂ ଉଚ୍ଚ ଶକ୍ତି ସମ୍ପନ୍ନ ଡିଜେଲ୍ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ପର୍ଯ୍ୟନ୍ତ ଉଚ୍ଚ ଶକ୍ତି ସମ୍ପନ୍ନ ଡିଜେଲ୍ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ଅମରନାଥ ଯାତ୍ରା ଆରମ୍ଭ ହୋଇ 28 ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବ ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, କୁଇଣ୍ଟା ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1,650 ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥା ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 49 ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂହଙ୍କ ସୂଚନା ଅନୁଯାୟୀ

0: ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ ଏକ ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବାବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର 3 ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର 1 ନମ୍ବର ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026 ଆଜି ଗ୍ରୁପ୍ ବି'ରେ ଟରଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-0 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜାତ ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ।
1: This is Akashvani and I am Valsa Williams with the Midday News. The headlines. Prime Minister Narendra Modi says government created conducive environment for women in the last 12 years to realize full potential in nation building. Home Minister Amit Shah chairs high-level meeting to review preparedness for Shri Amarnath Yatra in New Delhi. Center restricts industries from buying petrol and diesel from retail pumps. United Nations condemns attacks on oil ships carrying Indian sailors off the coast of Oman. Indian shooting legend and coach Jaspal Rana dies at 49. And in FIFA World Cup 2026, Canada to take on Bosnia and Herzegovina in Group B clash in Toronto. Prime Minister Narendra Modi today highlighted that from financial inclusion and entrepreneurship to education, healthcare, sanitation, housing, sports, science and governance, women are playing a prominent role across diverse sectors. In a social media post, Mr. Modi said, the

ସ୍ୱାସ୍ଥ୍ୟରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଶିଶୁ ଶ୍ରମକୁ ଲାଲକାର୍ଡ ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ ବୟସଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ କାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ। ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। 14 କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15-18 ବୟସ୍କ କିଶୋରଙ୍କୁ ବିପଦସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15-ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଏବଂ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ 14 କମ୍ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ଘର 1553368 କିମ୍ବା 1098 ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା କରି 14 କମ୍ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ନ କରିବା ପାଇଁ ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ 26 ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଚାଲିବ। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯିବା ସହିତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଭୂସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ 296,929 ଜଣଙ୍କୁ ସ୍ୱଗଣନା ଫର୍ମ ବଣ୍ଟନ କରିଛନ୍ତି। ଓର୍ମାସ ପକ୍ଷରୁ ବୌଦ୍ଧ କୃଷି ବଜାରଠାରେ ସ୍ୱତନ୍ତ୍ର ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। ଆସନ୍ତାକାଲିଠାରୁ ରାଜ୍ୟର ଦକ୍ଷିଣ ଭାଗରେ ଆସନ୍ତା 3 ଧରି ବର୍ଷା ଓ ପବନର ସମ୍ଭାବନା ଅଛି। କାଳବୈଶାଖୀର ପ୍ରଭାବ କମିବା ସହ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ଚଳିତ ମାସ 16 ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କୁ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବୃଦ୍ଧି ସମୃଦ୍ଧ ଓ ସଶକ୍ତ ଓଡିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା ଯୁବଶକ୍ତିଙ୍କ ଦକ୍ଷତା ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ ଦୁର୍ନୀତି ମୁକ୍ତ ଶାସନ
0: ବିକାଶର ଧାରା ଓଡିଶା ସାରା
2: हर घर में कई कहानियां होती हैं, कुछ पुरानी यादें, कुछ नए लम्हे। हर दीवार हर कोना दास्तां बयां करता है
3: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट। 64 सालों की बुनियाद के साथ चेटिनाड सीमेंट द परफेक्ट कंक्रीट चॉइस फॉर योर होम।
4: सुनिले भवानी पात्र एवं साथी परिवेशित कृष्ण लीलार अष्टम भाग।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଅପରାହ୍ନ 6:15ରେ ଶୁଣିଲେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 60ତମ ଭାଗ। ଅପରାହ୍ନ 6:25ରେ ଶୁଣିବେ ଦେଶାତ୍ମବୋଧକ ଗୀତଟିଏ। ଅପରାହ୍ନ 6:30ରେ ଶୁଣିବେ କେତୋଟି ଓଡ଼ିଆ ଆଧୁନିକ ଗୀତ। କିଛି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 7ଟା ବେଳେ।

ସନ୍ଧ୍ୟା 7:30 ପ୍ରସାର କରିବୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କୃଷି ସଂସାର। ଉପସ୍ଥାପନାରେ ଅଛନ୍ତି ନଳିନୀକାନ୍ତ ଗୌଡ଼। ଆଜି ଏଥିରେ ହାଲଚାଲରେ ଶୁଣିବେ ଚାଷ କ୍ଷେତ୍ରରେ କାଳବୈଶାଖୀର ପ୍ରଭାବ, ଚାଷୀ ଭାଇଙ୍କ ପାଇଁ ରହିଛି ଉପଯୁକ୍ତ ଚାଷ ପାଇଁ ଜୈବିକ ସବୁଜ ଚାଷ, ଆଲୋଚନା କରିଛନ୍ତି ଚିନ୍ମୟ ରଞ୍ଜନ ମିଶ୍ର। ସଫଳ ଚାଷୀ କ୍ରମରେ ଶୁଣିବେ କୃଷ୍ଣ ସେଠୀଙ୍କୁ। ରାତି 8ରେ ପୁଣି ଥରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ, କେତୋଟି ଓଡ଼ିଆ କଥାଚିତ୍ର।

0: ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କ ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ

0: ସମସ୍ତେ ଭାଗିଦାର ହେବା ହେଉଛି ସରକାରଙ୍କ ନୀତି। ଗତ 2 ବର୍ଷରେ ରାଜ୍ୟ ସରକାର 121 ନୂଆ ଯୋଜନା କାର୍ଯ୍ୟକ୍ରମ ତଥା ପଦକ୍ଷେପ ଘୋଷଣା କରିଛନ୍ତି। ଏହି କ୍ରମରେ 2027 ମସିହା ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚିବା ପାଇଁ ମିଶନ ପାୱାର ଗଠନ କରାଯାଇଛି। ସରକାର ଗରିବ ମହିଳା ଅନ୍ନଦାତା ଏବଂ ଯୁବବର୍ଗଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସୁଭଦ୍ରା ଯୋଜନାରେ ଗତ 2 ବର୍ଷ ମଧ୍ୟରେ ହିତାଧିକାରୀମାନଙ୍କୁ 20,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ରାଜ୍ୟରେ ଆଜି 23,50,000 ଲକ୍ଷପତି ଦିଦି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ 2025-26 ଖରିଫ ଋତୁରେ 18,83,000 ଚାଷୀଙ୍କଠାରୁ 70,41,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଏଥିସହ ବିଭିନ୍ନ ଯୋଜନାରେ କୃଷକମାନଙ୍କୁ ସଶକ୍ତ କରାଯାଉଛି। ସେଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ଉପକୃତ ହେବେ, ବିଶେଷକରି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ୟୁନିଭର୍ସାଲ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ବିଶେଷ ଭାବେ ଆର୍ଥିକ ସ୍ତରରେ ଛୁଆବର୍ଗ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଏଥିରେ ଉପକୃତ ହେବେ ଏବଂ ତାଙ୍କ ପରିବାରରେ ମଧ୍ୟ ଯେଉଁ
0: ସ୍ୱାସ୍ଥ୍ୟ

0: ନିକଟରେ ଏକ ୱାଚ୍ ଟାୱାର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ଭାଲେରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ବୃତ୍ତି ଅବସରରେ ଆୟୋଜିତ ବିକାଶଧାରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ପଲିଡ଼ା ଗ୍ରାମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଶିବିରରେ 25ରୁ ଅଧିକ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି ହୋଇଥିଲା। ସମସ୍ୟାଗୁଡ଼ିକ ମଧ୍ୟରେ ବିଦ୍ୟୁତ୍, ପାନୀୟ ଜଳ, ଭତ୍ତା, କ୍ରୀଡ଼ା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆନ୍ତର୍ଜାତୀୟ ଯୋଗ ଦିବସ 2026କୁ ସୁଚାରୁରୂପେ ପାଳନ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ସ୍ପର୍ଶ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ସ୍ପର୍ଶ କରିଛି। ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ଆଜି ଆମେ ପ୍ରବେଶ କରିଛୁ ଓଡ଼ିଶାରେ, ମୋଷ୍ଟଲି ବହୁତ କମ୍ ପାଗ ଓଡ଼ିଶାର, ଯେମିତିକି ପାରାଦୀପ ହେଇକି ଲାଇନ୍ ଯାଉଛି, ବାଲେଶ୍ୱର ଜିଲ୍ଲାର ବୁଢ଼ୀଟା ପଏଣ୍ଟ, ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ଏରିଆ ଦେଇକି, ଆଉ ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାର୍ଟ ବହୁତ କମ୍ ପାର୍ଟରେ ଯାଇଛି, ଛୁଇଁଛି ଓଡ଼ିଶାକୁ। ସିଚୁଏସନ୍ କଣ୍ଡିସନ୍ ଫେଭରେବୁଲ୍ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
0: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନାପୁନ

କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଶିଶୁ ଶ୍ରମକୁ ଲାଲକାର୍ଡ ପିଲାମାନଙ୍କ ପାଇଁ ନାପୁ

0: ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅଗ୍ମୁକମ୍ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ 26 ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁରଠାରେ 15 ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଂ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନା ଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ବ୍ୟାଙ୍କିଂ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ଼, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପଠାରେ ଗତ 2 ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟ ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: କାର୍ଯ୍ୟକ୍ରମ ଶୁଣନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଶିଶୁ ଶ୍ରମ ଦୂରେଇବା, ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସ ଖେଳ, ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତିରୁ ସେମାନେ ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରି ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ପ୍ରତି 10 ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7.90 ଶିଶୁଙ୍କର କାର୍ଯ୍ୟଶୈଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1999 ଜେନେଭା ସମ୍ମେଳନରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54 ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମେଳନରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196 ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ

0: ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ, ପାରିବାରିକ, ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ, କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲି ଭବିଷ୍ୟତ। ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି। ସମ୍ବିଧାନର ଧାରା 24 ଅନୁଯାୟୀ 14 ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି, କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6-14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରେ, ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ। ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ। ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ 7:00। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଏବଂ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ କଥାଚିତ୍ର ସର୍ଫରୋଶରୁ। ସମୀରଙ୍କ ରଚନାରୁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗି। ସଙ୍ଗୀତରେ ସଜାଇଛନ୍ତି ଯତୀନ ଲଲିତ।

0: ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନ ଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ, ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ। ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120 ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ୍ୱ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13ଟି ପ୍ରମୁଖ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି।
1: भारत सरकार के शिक्षा विभाग ने प्रधानमंत्री जी की इस विजनरी सजेशन को एक एक्शन में परिवर्तित किया है। एक बहुत क्रिटिकल स्क्रूटिनी के माध्यम से हजारों प्रपोजल के अंदर से 120 स्टार्टअप्स को सिलेक्ट किया गया है। 13 प्रायोरिटी सेक्टर में 120 स्टार्टअप्स को इकट्ठा किया गया है और उसमें लगभग 20 से ज्यादा भारत की प्रीमियर इंस्टीट्यूशंस की पार्टनरशिप रहा है।
0: ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ଇନୋଭେଟ୍ସ ଲାଗି ରଣନୈତିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ ସୁତଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ପ୍ରଭାଗକୁ ସୂଚନା ଦେଇ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିର୍ଲା କହିଛନ୍ତି, ଏହି ସମ୍ମିଳନୀରେ ଭାରତର ସର୍ବୋତ୍ତମ ବୈଷୟିକ ଜ୍ଞାନକୌଶଳ ପ୍ରତିଭା ଦେଶ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ନିରନ୍ତର ବିକାଶ, ଅର୍ଥନୀତି, ପରବର୍ତ୍ତୀ ପିଢ଼ି ବିନିର୍ମାଣ ଏବଂ ଯୋଗାଯୋଗ ଭଳି ପ୍ରାଥମିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି। ଦେଶ ବାହାରେ ଏହା ହେଉଛି ସର୍ବବୃହତ୍ ଡିପ୍ ଟେକ୍ କାର୍ଯ୍ୟକ୍ରମ ବୋଲି ଶ୍ରୀ ସିଂଲା ସୂଚନା ଦେଇଛନ୍ତି। ଅମରନାଥ ଯାତ୍ରୀମାନଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ନିଜର ଯାତ୍ରା ସମ୍ପନ୍ନ କରିପାରିବେ ସେଥିଲାଗି ସରକାର ଯତ୍ନବାନ ଅଛନ୍ତି।

ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖେଳ ଖବର। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ଦିନ ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12 ଦଳ ଭାଗ ନେଉଥିବା ବେଳେ 7 ସ୍ଥାନରେ ମୋଟ 33 ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇ ଭାଗ ନେଉଥିବା ବେଳେ 7 ସ୍ଥାନରେ ମୋଟ 33 ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇ

0: जिला पुलिस कार्यालय रे आरक्षी अधीक्षक शुभेंदु कुमार पात्र अध्यक्षतारे अपराध समीक्षा बैठक अनुष्ठित होईछि। बैठक रे महिला और शिशु विरुद्ध रे अपराध पोक्सो मामला निखोज शिशु संधान एवं चार्जशीट दाखल प्रक्रिया को त्वरान्वित करबा परे गुरुत्व दिया जाइछि। चोरी डकैती साइबर अपराध और मादक द्रव्य कारोबार विरुद्ध रे कड़ा कार्यानुष्ठान सह पुलिस जनता संपर्क सुदृढ़ करबा को एसपी निर्देश देछन्ते। ए संपर्क रे जिला आरक्षी अधीक्षक शुभेंदु कुमार पात्र कहिछन्ति
1: ଇମ୍ପୋର୍ଟାଣ୍ଟ ଜିନିଷଟା ଥିଲା ଯୋଉଟା କି ଆଗରୁ ମଧ୍ୟ ଆମର ପୁଲିସରେ ଇମ୍ପ୍ଲିମେଣ୍ଟ ହଉଥିଲା, ସେଟାକୁ କୁହାଯାଏ ବି ପେଟ୍ରୋଲିଂ। ବି ପେଟ୍ରୋଲିଂରେ ଇଚ୍ କନଷ୍ଟେବଲ କି ଇଚ୍ ଆମର ହୋମଗାର୍ଡ ଯାହା ବି ଅଛନ୍ତି ଷ୍ଟାଫ୍ ଅଛନ୍ତି ଗ୍ରାଉଣ୍ଡରେ, ଆମର ଟାଇମ୍ ଏଣ୍ଡ ଏଗେନ୍ ଲୋକାଲ ସେଠିକାର ଏକ୍ସପ୍ଲୋର ସେଠିକାର ପ୍ରୋବ୍ଲେମ୍ସ କିଏ କି ସେଠି ଭିଜିଟ୍ କରୁଛନ୍ତି, କି କି ବାହାର ଲୋକ ଆସୁଛନ୍ତି, ସେ ଉପରେ ଖବର ନେବାର ଇମ୍ପୋର୍ଟାନ୍ସଟା ରହିଆସିଛି। କିନ୍ତୁ ଯଦି ସେଇ ଜିନିଷଟା ଗ୍ରାଉଣ୍ଡ ଇଫେକ୍ଟିଭଲି ଇମ୍ପ୍ଲିମେଣ୍ଟ ହଉନି, ତାକୁ ମଧ୍ୟ ଆମେ ଧ୍ୟାନ

0: ଇଏ ନାନୀ ପଳେଇ ଆସିଲଣି କି? ଆଉ
1: ହଁ
0: ଭଲ,
1: ପଳେଇ
0: ଆଉ
1: ଆସିଲେଣି
0: କେତେବେଳେ ଆସିକି ଜଗିଛ ପରା? ଆଉ
1: ହଁ ଜଗି ଜଗିଛି, କେତେବେଳେ ଆସିଲେଣି ତମ ଆଈ ବୋଲି ଭାବି କଣ ପଳେଇଣି?
0: ଦେଖୁନ, ଏ ମଦନ ଭାଇ କି ଡାକିଦେଲୁ, ସେ ସଙ୍ଗେ ସଙ୍ଗେ ପଳେଇଲା। ଏବେ ମାଧ୍ୟାଟାକୁ ଡାକିଲା ବେଳେ ଆସିବେ, ଗାଡି ଚେଞ୍ଜ କରିଦେଲା। ଆଉ ଘରୁ ବାହାରିଲା ବେଳକୁ ଦେଖୁନ ଏମିତି ଲେଟ୍ କରିବ ବୋଲି କି ଜାଣିଛି ବୋଲେ।
1: ନା ତାର ସବୁବେଳେ ଟିକେ ଲେଟ୍ ଆଜ୍ଞା। ଦେଖୁଥିବେ କାଳ ବୈଶାଖୀ କେମିତି ପଳେଇ ଆସୁଛି।
0: ଆଉ କୁହନି ସେ କଥା, ଯୋଉ ପ୍ରକାର ମାନେ ପାଗଟା ତ, ପାଣିପାଗ କେତେବେଳେ କୋଉ ପରିବର୍ତ୍ତନ ହେଇଯାଉଛି ଆଉ।
1: ଆଜି ବେଳାଡୁ ଖରା, କାଲି ବେଳାଡୁ ବର୍ଷା, ଏଇଟା ଚାଲି ଥାଉଛି, କେତେବେଳେ କଣ ହଉଛି କି ଜାଣିପାରୁନି।
0: ଠିକ କଥା ପରା।
1: ଆମେ କଣ କରିବା, ଆମେ ତ ଯୋଉ ପ୍ରକାର ପାଣିପାଗ ହେଲେ ମଧ୍ୟ ଚାଷବାସ ତାକୁ ଧରିକି କରିବାକୁ ବାଧ୍ୟ ଆଉ।
0: ବାଧ୍ୟ ଯେ ବର୍ତ୍ତମାନ ପନିପରିବା ଏ ଯୋଉ ଖରା ଦିନ ଚାଷ, ଖରା ଦିନରେ କିଏ ଧାନ ଟିକେ ଲଗେଇଥିବ, ତା ସହିତ ପନିପରିବା ଟିକେ ଚାଷ କରିଥିବ, ଲାଡୁ ଏଇ ଯୋଉ କାଳ ବୈଶାଖୀ ଯୋଉ ଝଡ ତୋଫାନ ପଳାଉଛି, ଏତେ ତ ନଷ୍ଟ ହେଇଯିବ ଆଉ। ନା
1: ମୁଁ
0: ପନିପରିବାରେ
1: କହୁଛି କେତେ
0: ପାଣି ଭର୍ତ୍ତି ହେଇଯାଉଛି, ଇଆଡେ ନଷ୍ଟ ହେଇଯାଉଛି, ପୁରା
1: ବଡ
0: କ୍ଷତି।
1: ଗଛ ମାନେ ମତେ ଭାଙ୍ଗିଲା, ଆମ୍ବ ମାନେ ଝଡିଲା ସବୁ।
0: ଆଉ ଏ ବର୍ଷ ଆମ୍ବ ନାହିଁ ଗୋଟେ ଦେଖିବ।

0: ଏଇ ବିଭିନ୍ନ ପ୍ରକାର ସମସ୍ୟା ରହୁଛି ଯାହାକି ସମସ୍ତେ ସବୁ ଚାଷୀ ଭାଇମାନେ ସବୁ ନିର୍ଭର କରୁଛନ୍ତି କେବଳ ରାସାୟନିକ ସାର ଉପରେ, ଜୈବିକ ସାର ଆଉ ପାଉନାହାନ୍ତି। ଆମେ କିଭଳି କଣ କଲେ କଣ ମାଧ୍ୟମରେ ଯାହାକି ରାସାୟନିକ ସାରକୁ ଦୂରେଇବା ଏବଂ ଜୈବିକ ସାରକୁ ଆମେ ଅଗ୍ରାଧିକାର ଦେବା, ଆଉ ବର୍ତ୍ତମାନ ଯେଉଁ ପ୍ରକାର ଚାଷ କରିବା, ଯେଉଁ ଚାଷ କ୍ଷେତ୍ରରେ ଚାଷୀମାନେ ମାନେ ଆଧୁନିକ କଣ ହେଲେ ମଧ୍ୟ କିଛି ଭଲ ଖାଦ୍ୟ ଭଲ ଜିନିଷ ଟିକେ ପାଇପାରିବେ।
1: ପ୍ରଶ୍ନଟା ହଉଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବି ଯେ ଜୈବିକ କୃଷି ଆପଣଙ୍କର ସବୁଜ ଚାଷକୁ ବର୍ତ୍ତମାନ ସମୟରେ ଗାଈ ବଳଦର ସଂଖ୍ୟା କମୁଛି,
0: ବହୁତ କମିଯାଇଛି, ମାନେ କେଉଁଠି ମଧ୍ୟ ଦେଖିବାକୁ ମିଳୁନି,
1: ସଂଖ୍ୟା କମିଛି ସତ। ବର୍ତ୍ତମାନ ସମୟକୁ ଧରିକି ଦେଶୀ ଗାଈର ଯେତିକି ପ୍ରଚଳନ ଅଛି, ଜର୍ସି ଗାଈଙ୍କର ମଧ୍ୟ ସେତିକି ବ୍ୟବହାର ରହିଛି। କାହିଁକି ନା ଦେଶୀ ଗାଈ ଆଉ ଜର୍ସି ଗାଈ କ୍ଷୀର ଉତ୍ପାଦନ ପାଇଁ ବା ଉନ୍ନତ ମାନର ଯୋଉ ବ୍ୟବସ୍ଥିତ ଦୁଗ୍ଧଜାତ ପଦାର୍ଥର ଅଭାବକୁ ମେଣ୍ଟେଇବା ପାଇଁ ଏମାନଙ୍କ ବ୍ୟବହାର ହଉଛି, କିନ୍ତୁ ଉଭୟକୁ ବ୍ୟବହାର କରିବି। ଆଉ ଆପଣ ଯୋଉ କହିଲେ ଚାଷ କ୍ଷେତ୍ରରେ ଯୋଉ ଆପଣ କହିଲେ ଯୋଉ ଖରାପରେ ଯୋଉ ଆମର ଯୋଉ ବଳଦ ମାନଙ୍କ ବା ଗୋରୁ ମାନଙ୍କ ବ୍ୟବହାରଟା ଆପଣ କହୁଥିଲେ, ଦେଖନ୍ତୁ ଗାଈ ଗୋରୁ ବଳଦ ମାନଙ୍କ ବ୍ୟବହାର ଯେମିତି ହଉଥିଲା ସେମିତି ବି ହଉଛି, କିନ୍ତୁ କମିଛି। କାହିଁକି କମିଛି ଦେଖନ୍ତୁ, ସମୟ ଅନୁସାରେ ସବୁକିଛି ବର୍ତ୍ତମାନ ବଦଳି ଯାଉଛି।
0: ଆଜ୍ଞା
1: ଦେଖନ୍ତୁ, ବର୍ତ୍ତମାନ ଖାଦ୍ୟ ପରିସ୍ଥିତିର ଗୋଟେ ବଡ ଆହ୍ୱାନ ଚାଲିଛି ସାରା ବିଶ୍ୱସ୍ତରରେ। ତା ସହିତ ଆପଣଙ୍କର ସମୟୋଚିତ ପାଣିପାଗର ପରିବର୍ତ୍ତନ ଆଉ ଆପଣଙ୍କର ଯୋଉ ଗାଈ ଗୋରୁଙ୍କୁ ଯୋଉ ବ୍ୟବହାର ପାଇଁ ବର୍ତ୍ତମାନ ସମୟଟା ଆପଣ ବର୍ତ୍ତମାନ ସାର୍ଥ ଦେଉନାହିଁ, କିନ୍ତୁ ଲୋକ ବ୍ୟବହାର କରୁଛନ୍ତି ଯେମିତି ଯାହା ଚାଲିବା ଚାଲିଛି। ଆପଣ ଯୋଉଟା କଥା କହୁଛନ୍ତି ସାର୍ ଚାଲିଛି, କିନ୍ତୁ ଆଶାତୀତ ଭାବେ ଚାଲି ନାହିଁ, କିନ୍ତୁ ଚାଲିଛି। ଆଉ ଆପଣ ଯୋଉ କଥା କହିଲେ ଯେ ଆପଣଙ୍କର ଯୋଉ ଗାଈ ଗୋରୁମାନଙ୍କ ପାଇଁ ଯୋଉ ସବୁଜ ଚାଷ କଥା କହିଲେ, ଆପଣ
0: ଯୋଉ ଗାଈ ଗୋରୁ ଭିତରୁ ଆମେ ଯୋଉ ଗୋବରରୁ ଗୋବର ଗ୍ୟାସ ମିଳୁଥିଲା, ଗାଈର ଗୋବରରୁ ଆମକୁ ଜୈବିକ ଖତ ଟିକେ ମିଳୁଥିଲା, ଏସବୁ ଟିକେ ଅଭାବ ଦେଖିବାକୁ ମିଳୁଛି।
1: ଆପଣ ସେ କଥା କହିଲେ ଚାଲିଛି, ଆପଣଙ୍କର ଲୋକମାନେ ଆଜି ମଧ୍ୟ ବର୍ତ୍ତମାନ ସମୟରେ ଲୋକମାନଙ୍କ ସଚେତନତା ସେତିକ ବଢ଼ିଗଲାଣି, ଯେତିକି ସଚେତନ କରୁଛନ୍ତି ଲୋକମାନେ ମଧ୍ୟ ସେ ଅନୁସାରେ ସତର୍କ ହଉଛନ୍ତି। କାହିଁକି ନା ବର୍ତ୍ତମାନ ଯୋଉ ପାଣିପାଗର ଯୋଉ କଥାରେ ମତ ସମର୍ଥନ କରୁଛି ସେ କଥା ପୁଣି ଥରେ ମୁଁ, ବର୍ତ୍ତମାନ ସମୟରେ ଯୋଉ ପାଣିପାଗର ପରିବର୍ତ୍ତନ ଖାଦ୍ୟ ଶକ୍ତିର ଆହ୍ୱାନ ପାଇଁ ସୁଷମ ଖାଦ୍ୟ ସୁନିୟନ୍ତ୍ରିତ ଖାଦ୍ୟ ନିୟନ୍ତ୍ରିତ ଜୀବନ ଯାପନ ପାଇଁ ବର୍ତ୍ତମାନ ସମୟରେ ଉନ୍ନତ ଧରଣର

0: ବଗୁଡ଼ି ପାଉ କି ଏମିତି ଆଣିକି କେବଳ ମେ ଜୁନ୍ ମାସ ସାଧାରଣତଃ ପକାଯାଏ। ସବୁ ପ୍ରକାର ମାଟି ହେଇଛି, ରାମ ମାଟି, ବାଲିଆ ମାଟି ହେଇପାରିବ, କିନ୍ତୁ ଦୋସା ଆଉ ଦୋସା ମାଟିରେ ଅବଲିଆ ମାଟିରେ ମଧ୍ୟ ଭଲ ଚାଷ ହୁଏ। ହଁ, ଏଥିରେ ଚାଷୀମାନେ ପଚାରିବେ ଯେ ଆଜ୍ଞା ଋଣ ଟିକେ ଖାଲି ମାଟି ବା ଚେପା ମାଟି ହେଇପାରିବ କି ନା। ହଁ, ଏଟା ମଧ୍ୟ ବଢିବ। ସେଟା ଏକର ପିଛା 20-25 କେଜି ବିହନ ଦରକାର ପଡୁଛି। ଆଉ ବୁଣିବା ପାଇଁ ମାଟି ହଲକା ଚାଷ କରି ବିହନ ଛୁଟି ଦିଆଯାଏ। ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି, ଏ ଚାଷ କରିବା ପାଇଁ ଆପଣଙ୍କର ଜଳସେଚନର ବିଶେଷ ପ୍ରୟୋଜନ ଦରକାର ନାହିଁ। ହେଲା, ଯେତେବେଳେ ହବ 40-45 ଯେତେବେଳେ ଗଛ ଆରମ୍ଭ ହେଇଯିବ, ଏଇ ସମୟରେ ଆପଣ କଣ କରାଯାଏ, ମାଟିରେ ଡାଇରେକ୍ଟ ଆପଣଙ୍କର ଚାଷ କରି ମାଟି ମିଶିବ। ମାଟି ମିଶେଇଦେଲେ କଣ ହଉଛି ନା, ଇଏ ମାଟି ସହିତ ଆପଣଙ୍କ ଖତ ହଉଛି। ଆଉ ଆପଣ ଯଦି ଚାହିଁବା କୁ ଯଦି ଆମେ ବିହନ କରିକି ରଖିବୁ ବା କଣ କରିବୁ, ଆପଣ ଆକୁ ବଢିଆ ଦେବେ, ତାର ଗଛର ଫଳ ହେଲା ପର୍ଯ୍ୟନ୍ତ ଜଗି ସେଥିରୁ ବିହନ ବିଶେଷ କରିକି ଆପଣ ବ୍ୟକ୍ତିଗତ ଭାବେ ଘରେ ବି ରଖିଦେବେ, କିନ୍ତୁ ବିହନ ବି ହେଇପାରିବ। ଯେଉଁ ଆମେ ବି ବ୍ୟକ୍ତିଗତ ଭାବେ ମୋର ଅନୁଭୂତି ମୁଁ କହୁଛି, ଗୋଟେ ଚାଷୀ ହିସାବରେ ମୁଁ କହୁଛି, ଆମର ଯେତିକି ଚାଷ ଜମି ଅଛି ମୁଁ କହୁଥିଲି, ସେ ଆମର ମଧ୍ୟ ରଖିକି ବେଳେ ବେଳେ ମଧ୍ୟ ବ୍ୟବହାର କରୁଛୁ, ତାର ହୁଡ଼ାରେ ମଧ୍ୟ ଆମେ ଲଗେଇ ତାର ପ୍ରଡକ୍ସନ ରଖିଥାଉ। ବିହନ ବହୁତ ଦାମିକା, କିନ୍ତୁ ସରକାର ଆମକୁ
1: ମିଶିବ।

0: ଅଶିକ୍ଷିତ ଜାଗାରେ ହଉଛି ବା ଅଲଗା କିଛି ହଉଛି ମୁଗ ବି କରନ୍ତି ସେ ଜାଗାରେ ଏଇଟା ମଧ୍ୟ ଗୋଟେ ଭଲ ସପ୍ଲିମେଣ୍ଟ କାମ କରେ ନା ଗୋଟେ ଭଲ ଗୋଟେ ସପ୍ଲିମେଣ୍ଟ କାମ ବି କରେ।
1: ଖୁସିର କଥା ତିମା ବାବୁ, ଆପଣ ଯାହା ଯୋଉ ସବୁଜ ଚାଷ କଥା କହିଲେ, ବର୍ତ୍ତମାନ ଚାଷୀମାନେ ସବୁଜ ଚାଷ କରିବା ଦ୍ୱାରା ଜୈବିକ ସାର ମଧ୍ୟ ଠିକ ଭାବେ ଉତ୍ପାଦନ କରି ଚାଷ କ୍ଷେତ୍ରରେ ବ୍ୟବହାର କରିପାରିବେ।
0: ଏଇଟା ଭଲ ଆଉ ଗୋଟେ କଥା ଜମି ଚାପର ଗୁଡି ଆପଣଙ୍କ ଏସବୁ କଲେ କଣ ହଉଛି ଛଣି ଏସବୁ କଲେ କଣ ହଉଛି ନା ଆପଣଙ୍କର ଗୋଟେ ଭଲ ପ୍ରଡକ୍ସନ ବଢେ ଆଜ୍ଞା ଏସବୁ କରିବା ଦରକାର ସମସ୍ତେ ଆପଣଙ୍କର ଭଲ କମ୍ପୋଷ୍ଟ ଆମେ ଯାହା କହୁଛୁ ସେଗୁଡା କରିପାରିବେ ମାଇକ୍ରୋ ୱେଷ୍ଟ ଆପଣ ଯୋଉ ନେବେ ଆଉ ଗୋଟେ କଥା ଗୋଟେ ବିଳମ୍ବନା ହଉଛି ଯେ କିଛି ଚାଷୀ ଆପଣ କଣ କରନ୍ତି ନା ପାଳ ଗୁଡା ମାରି ଦିଅନ୍ତି ପାଳ ନିଆଁ ମାରିବା ପାଇଁ ହେଲେ କଣ ନା ପାଳ ନିଆଁ ମାରି ଆପଣ ବାନ୍ଧି ପାରନ୍ତି ମାନେ ପରିବେଶ ପ୍ରଦୂଷଣ ସହିତ ଆମର
1: ମାଟିର ମାଟିର ଯୋଉ ତାର ଗୁଣ ମଧ୍ୟ ନଷ୍ଟ ହେଇଯାଉଛି ଗୁଣବତ୍ତା ନଷ୍ଟ
0: ମୂଳ କଥା ଅଛି ସେଗୁଡା ଉପରେ ମଧ୍ୟ ସେମାନେ ପ୍ରଭାବିତ ଜିନିଷ ଗୁଡା ଠିକ ଜିନିଷ ନୁହଁ
1: ଧନ୍ୟବାଦ ଚିନ୍ମୟ ବାବୁ, ଆପଣ ଯେଉଁ ପ୍ରକାର ସୁନ୍ଦର ଭାବରେ ଚାଷୀ ଭାଇମାନଙ୍କୁ ବା ଶ୍ରୋତା ମାନଙ୍କୁ ଆମର ବୁଝେଇ ପାରିଲେ ଯାହାକି ଧନୀଚା ଚାଷ କିଭଳି କରିପାରିବା, ଏହା ଚାଷ କ୍ଷେତ୍ରରେ କିଭଳି ତାକୁ ବିନିଯୋଗ କରିପାରିବା ସେହି ସମ୍ପର୍କରେ ସୁନ୍ଦର ଭାବରେ ଆପଣ ବୁଝେଇ ପାରିଛନ୍ତି। ତେଣୁକରି ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ରହିଲ ଆଜ୍ଞା। ନମସ୍କାର।
0: ନମସ୍କାର।
2: ଭଲ କଥା ଟିକେ କହିଲ କହିଲ ଆଉ
3: ଭଲ ଲାଗିଲା ନା?
2: ଭଲ ଲାଗିଲା
3: ଆଜ୍ଞା, ବି ଭଲ ଭାବରେ ବୁଝେଇ ବୁଝେଇ କହିଲେ।
2: ଭଲ ଲାଗିଲା, ଭଲ କଥାଟା ଆମର ଚାଷୀ ଭାଇ ମାନେ ଶୁଣିଲେ ମଧ୍ୟ ସେଥିରେ କାମ କରି ସେ ଉପରେ ନେଇକି।
3: ସତ କଥା ଯେ ଆଜି ଗୋଟେ ସମ୍ବଲପୁର ଗୀତଟି ଶୁଣା
2: ହଉ କଥା।

0: ତମେ ଦ୍ୱିତୀୟ ପର୍ଯ୍ୟାୟ ମତେ କହିବ କଣ ପକାଉ
1: ଦ୍ୱିତୀୟ ପର୍ଯ୍ୟାୟ ସବୁବେଳେ ଖାଲି ମୁଁ କଥା ହେବି, ତମେ ସହିତ ଟିକେ କଥା ଯୋଉ କହୁନ
0: ବୋଲେ ଆମେ ଆଜି ଆମେ କଥା ହେବା ବୋଲି କୃଷ୍ଣ ସେଠି ନାହାନ୍ତି କି ଆମର ଓଡ଼ାସିଂ ଗାଁର
1: ଦିଗପହଣ୍ଡି ବ୍ଲକ କି?
0: ସେ ବହୁତ ବର୍ଷ ହେଲା ମାଛ ଚାଷ କରୁଛନ୍ତି, ଏ ତାଙ୍କେ ମାଛ ଚାଷ କରି ବହୁତ ସଫଳତା ପାଇଛନ୍ତି, ତ ତାଙ୍କ ସହିତ ଦୁଇ ଚାରିପଦ କଥା ହେଇଯାଇଥିଲି ଟିକେ ଶୁଣ।
1: ସତ କଥା ଯେ ଆଜି ସୋମବାରଟା ହେ,
0: ସୋମବାର ବୋଲି ମାଛ କଥା ହେବାନି କି, ଆମ ଜୀବିକା ଛାଡ଼ବା କି,
1: ହେଲେ କଣ କରିବା ଆମେ ତ ଚାଷୀ ଲୋକ, ଆଉ ସୋମବାର କଣ ବାର କଣ ସବୁ କଣ ଆମେ ଯାହା ହେଲେ ମଧ୍ୟ ଆମେ ଜାଣିବା।
0: ହଁ ଜାଣିବା ତ ଶୁଣ।
2: କୃଷ୍ଣ ବାବୁ ନମସ୍କାର।
3: ନମସ୍ତେ ନମସ୍ତେ ମ୍ୟାଡମ।
2: ଆପଣଙ୍କର ଗାଁର ନାଁ? ଉଡାସିଂହ।
3: ଉଡାସିଂହ
2: ଉଡାସିଂହ ଆର ବ୍ଲକ
3: ଦିଗପହଣ୍ଡି।
2: ଦିଗପହଣ୍ଡି ବ୍ଲକ। ହଁ ଆପଣ ଚାଷବାସ ତ କରନ୍ତି, ମାଛ ଚାଷ ମୁଖ୍ୟତଃ କରନ୍ତି ବୋଲି ଆମେ ଆଗରୁ ଜାଣିଛୁ।
3: ଆଜ୍ଞା ଆଜ୍ଞା।
2: ଏବେ ମାଛ ଚାଷର ପରିସ୍ଥିତି କେମିତି ଅଛି? ଏ ବର୍ଷର ମାଛ ଚାଷ କଣ ଭାବିଛନ୍ତି, ଆପଣ କଣ ଯୋଜନା କରିଛନ୍ତି ମାଛ ଚାଷକୁ ନେଇକି?
3: ମାଛ ଚାଷ ଗଲା ବର୍ଷ ଯୋଉ ଆମେ ମାଛ ଚାଷ କରୁଥିଲୁ ମ୍ୟାମ, ଆଉ ରୋହି ଭାକୁର ଆଉ ସିଲଭର କପ୍ ଏଇ ତିନିଟା ଗାଁ ଛାଡିଥିଲୁ, ଆଉ ଭଲ ପ୍ରଡକ୍ସନ ହେଲା। ଆଠ ମାସ ଭିତରେ ଗୋଟେ ଗୋଟେ 2 kg 2.5 kg କେଜି 800 ଆଉ ବିଲେତି ଭାକୁର ଯାର 1213 gram ଲେଖା ଆସିଲା। ଆଉ ଭାକୁର ଯାର 2 kg 2 kg 200 ଏମିତି ଆସିଲା। ଆଉ ଇଏ ଯାକ ଦଳଖିଆ ଦଳଖିଆଟା କୋଡା 1.5 kg ହେଲା, କୋଡା 1.8 kg ହେଲା, କୋଡା 2 kg 100 ହେଲା।
2: ଆଚ୍ଛା ତ ଭଲ ହେଇଛି। ହଁ
3: ଭଲ ହେଇଛି ସେ ବର୍ଷ। ଆଉ ଗଲା ବର୍ଷ ଆମକୁ ନଷ୍ଟ ହେଇଥିଲା 40,000। ଗଲା ବର୍ଷ ଜାଆଁଳ କିଛି ଭଲ ହେଲେନି ମ୍ୟାଡମ, ବହୁତ ଜାଆଁଳ ପକେଇଥିଲୁ ସିନା, ଆଉ ମାଛ କିଛି ବାହାରିଲେନି। ବାହାରେ ଆକାଶେ ଯେମିତି ଛାଡ଼ିଥିଲୁ ଆମେ 25 gram 40 gram ଲେଖି ଛାଡ଼ିଥିଲୁ, ଆମେ ଧୋଇଲା ବେଳକୁ 200 gram 250 gram 300 gram କୋଉଟା ଯଦି ଖାଲି ଭାକୁର ଯେତିକି ଛାଡ଼ିଥିଲୁ ସେଟା 2 kg ଲେଖେ ଆଇଲା। ଆଉ ଦୁଇ ଯାକ ମାଛ ଛଡା ହେଇଥିଲା, ଏ ମୁଦ୍ରା ଯାକ ସବୁ ଯାକ 100 gram 150 gram ଏମିତି 300 gram ଏମିତି ବାହାରିଲେ ମ୍ୟାଡମ। ଗଲା ବର୍ଷ 3 ପୋଖରୀରେ କରିଥିଲୁ, ଏବେ ମାଛ ଧରିଲୁ 3 ପୋଖରୀରେ କରିଥିଲୁ, ଗୋଟେ ନୂଆବନ୍ଧ ଆଉ ଗୋଟେ ଜଗନ୍ନାଥପୁର ଘାଇ ଆଉ ଉଡାସିରେ ଗୋଟେ ସାନ ବନ୍ଧା ମ୍ୟାଡମ। ଭଲ ତାର ଏ ବର୍ଷ ପ୍ରଡକ୍ସନ ହେଲା, ଗୋଟେ ଗୋଟେ 2 kg 3 kg ଲେଖେ ଆଇଲା, ଭାକୁର ଯାକ 2 kg 700 kg 800 ଲେଖେ ଆଇଲା।

ନୂଆବନ୍ଧ ଗୋଟେ ଜଗନ୍ନାଥପୁର ଘାଇ ଆଉ ଉଡାସିରେ ଗୋଟେ ସାନ ବନ୍ଧା ମ୍ୟାଡମ୍ ଭଲ ତାର ଏ ବର୍ଷ ପ୍ରଡକ୍ସନ ହେଲା ଗୋଟେ ଗୋଟେ 2 କେଜି 3 କେଜି ଲେଖା ହେଲା ଭାକୁର ଯାକ ରୁଇ ଯାକ 700 କେଜି 800 ଲେଖା ହେଲା।

0: ଠିକ କଥା କାଶିନା, ନହେଲେ ଆଉଥରେ ଆମେ ଖାଦ୍ୟ ବିଲକୁ ଦେଉନୁ।
1: ଆଚ୍ଛା ଆଚ୍ଛା ହଁ ହଁ ମାନେ ଦାନା ଯୋଉ ଆପଣ କିଣିକି ଯୋଉ ବ୍ୟବହାର କରୁଛନ୍ତି ସେ ଯାକ କିଛି କରୁନାହାନ୍ତି, ଆପଣ ପୋଖରୀରୁ ଯାହା ଖାଦ୍ୟ ବାହାରୁଛି ସେଥିରେ ସେମାନେ
0: ଖାଦ୍ୟ ଖାଇକି ବଡ଼ ହଉଛନ୍ତି।
1: ଆଚ୍ଛା ଆଚ୍ଛା ତ ଯୋଉ ପାଗ ପରିବର୍ତ୍ତନ କି ଋତୁର ପରିବର୍ତ୍ତନ ହେଲେ ଅଧିକ ଯତ୍ନ ନେବାକୁ ପଡୁଛି ମାଛ ମାନେ?
0: ଅଧିକ ଯତ୍ନ ନେବାକୁ ପଡୁଛି। ଚୂର୍ଣ୍ଣ ଦେଉଛୁ ମ୍ୟାଡମ, ଚୂର୍ଣ୍ଣ ନଦେଲେ ପାଣି ଟିକେ ବେଷ୍ଟ ହେଇଯିବ ବୋଲି ଖରାପ ହେଇଗଲେ ଚୂର୍ଣ୍ଣ କବନ୍ଧରେ 50 କେଜି କବନ୍ଧରେ 60-70 କେଜି ଏମିତି ଦଉଛୁ। ପୁନରା ଦେଇଦେଲେ ପାଣି ଟାକୁ ପରିଷ୍କାର କରିଦଉଛୁ।
1: ଆଉ ପୋଖରୀର ଚାରିପାଖକୁ କିଛି ସଫା ସୁତୁରା କରୁଛନ୍ତି ନା କିଛି ମାନେ ଆବଦ୍ଧ କରି ବନ୍ଧ କରି ରଖୁଛନ୍ତି କି ଅନ୍ୟ ପାଣି କିଛି ବୋଲି?
0: ହଁ ପାଣି ତ ଅନ୍ୟ ଆଡୁ ମିଶିବ କାହିଁକି ମ୍ୟାଡମ, ସେଇଟା ଆଉ ରୋହିତ ମାନଙ୍କ ପାଇଁ ବୋଲିକିରି ପାଣି ସାହାଯ୍ୟ କରୁଛି ବନ୍ଧଟା, ତା କାହାରିକି ମନା କରାଯାଉନି। କାହିଁକି ବେଲେ ଘୋଡ଼ାଘର ପ୍ରୋଜେକ୍ଟ ର ପାଣି ଆସିକିରି ସେ ବନ୍ଧରେ ପଡୁଛି, ସେ ବନ୍ଧରୁ ବିଳମାଳକୁ ଯାଉଛି। ହଁ ମଡେଇକି ନେଇଯାଉଛନ୍ତି, ବେଳେ ବେଳେ ବନ୍ଧ ସଫାଇ ଦଉଛନ୍ତି, ଯେତିକି ତାର ପରିମାଣରେ ପାଣି ରହିବା କଥା ସେତିକି ରହୁଛି, ଆଉ ବନ୍ଧ ଖାଲି ହେଇଯାଉଛି। ଖାଲି ହେଇଗଲା ହେଲେ ମାଛ ଉପରେ କିଛି ପ୍ରଭାବ ପଡୁନି,
1: ପ୍ରଭାବ ପଡୁନି କିଛି। ଏବେ ବର୍ଷା ଯଦି ଆସିବ, ଆଗକୁ ବର୍ଷା ଦିନ ଆସୁଛି, ଆଉ କିଛି ନୂଆ ଜାଆଁଳ ଏବେ ଛାଡିବେ ନା ମାଛ ମାନଙ୍କୁ ନେଇକି?
0: ପୁରୁଣା ଜାଆଁଳ ଧରା ହେଇଗଲା, ପୁରୁଣା ଜାଆଁଳ ଧରା ହେଇଗଲା, ଆଉ ନୂଆ ଜାଆଁଳ ଛାଡିବୁ ବୋଲିକିରି କେଉଟ ପିଲା ପିଲା କଥା ହେଇଛୁ। ଆଉ ଗଲା ବର୍ଷ କାଲକାଟା ଜାଆଁଳ ପଡିଥିଲୁ, ଆଉ ତାଇଆର ଗତ କାଲକାଟା ପକେଇଲୁ, ସେଟା କୁଆଡେ କାଲକାଟା ବୋଲିକିରି କହିଦେଲା, ପକେଇଦେଲୁ କିଛି ଭଲ ହେଲାନି। ଗଲା ବର୍ଷ କାଲକାଟା ଜାଆଁଳ ପକେଇଲୁ, ବଢିଆ ଆସିଲା, ଆଉ ଦାନା ଭଲ ହେଇଥିଲା। ହଁ ଭଲ ଦାନା ହେଇଥିଲା, 25 ଗ୍ରାମ 30 ଗ୍ରାମ 50 ଗ୍ରାମ ହେଇଥିଲା, ଆଉ ମାଛ ଭଲ ଆମକୁ ପ୍ରଡକ୍ସନ ଦେଲେ,
1: ଭଲ ଦଉଛନ୍ତି ମାନେ ମାଛ ବହୁତ ଲାଭବାନ ହଉଛନ୍ତି ବୋଲି ସବୁବେଳେ ଭାବି ଜାଣିପାରୁଛନ୍ତି, ଆଉ ସେଥିରେ ଇଣ୍ଟରେଷ୍ଟ ନେଇକି ଇଚ୍ଛା ଶକ୍ତି ସେତିକି ଅଛି କରିବା ପାଇଁ ବୋଲି କରୁଛନ୍ତି।
0: କରୁଛୁ ମ୍ୟାଡମ, ତାହେଲେ କିଛି ପାଉଛୁ?
1: ଘରେ କିଏ ସାହାଯ୍ୟ କରୁଛନ୍ତି ମାଛ ଚାଷରେ?
0: ଆଉ ଘରେ ମାଛ ଚାଷରେ କିଏ ସାହାଯ୍ୟ କରିବାର ନାହିଁ, ପିଲାମାନେ ଅଛନ୍ତି ଆଗା ଯେ, ଆଉ ଆମ ପୁଅ ଗୋଟେ ଜୋତା ଦୋକାନ କରିଛନ୍ତି, ତାପରେ ଗୋଟେ 10-12 ପ୍ରକାର ଆଇଟମ କରିଛନ୍ତି ତାଙ୍କର କାମ ତାଙ୍କର। ହଁ ହଁ ମ୍ୟାଡମ,
1: ହେଲେ ମାଛ ଚାଷ କେତେ ବର୍ଷ ହେଲା ଆପଣ ଲଗାତାର କରି ଆସିଛନ୍ତି?
0: ଆମେ ପରିବାର ବର୍ତ୍ତମାନକୁ 10-12 ବର୍ଷ ହେଇଯିବ, 15 ବର୍ଷ ହେଇଯିବ, 15 ବର୍ଷ ହେଇଯିବ।
1: ହେଲେ ମାର୍କେଟିଂ କୋଉଠି ହଉଛି? ଗାଁରେ ହିଁ ହଉଛି ମାର୍କେଟିଂ ହେଇଯାଉଛି ନା ଆପଣ କୋଉଠି ଦଉଛନ୍ତି ନା କଣ?
0: ମ୍ୟାଡମ ଏଇଠି ପାଖରେ ବୁଲ୍ ଗୋଟେ ବେପାରୀ ଟିକେ ପଣ୍ଡିର, ସିଏ ଆମର ଯଦି ଭୁଲ ମାଛ ବନ୍ଧରେ ବୁଢି ଥାଉଛନ୍ତି ତାକୁ ଫୋନ କରିଦଉଛୁ, ଫୋନ କଲେ ଯେତିକି ହେଲା ସିଏ ଗାଡି ଧରି ଆସୁଛି
1: ନେଇଯାଉଛନ୍ତି। ବହୁତ ବଢିଆ ଲାଗିଲା, ସମୟ ଦେଇଛନ୍ତି ଆମ ଆକାଶବାଣୀକୁ ମାଛ ଚାଷ ବିଷୟରେ କହିଲେ। ମାଛ ଚାଷ ଏତେ ବର୍ଷ ହେଲା କରିନି, ଅନୁଭବୀ ଚାଷୀ ଜଣେ, ତ ବହୁତ ବଢିଆ ଲାଗିଲା କଥା ହେବା ପାଇଁ। ଆମ ଅନ୍ୟ ଚାଷୀ ଭାଇମାନେ ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣିବେ ଆଉ ମାଛ ଚାଷ କରିବାକୁ ଇଚ୍ଛା କରିବେ। ଆଜି ସମୟ ଦେଇଥିବାରୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ଆମର ଚାଷୀ ଭାଇ ମାନେ ମଧ୍ୟ ଏବେ ଖରାରେ ଟିକେ ବାହାରକୁ ଦେଖିକି ଯିବେ, ସକାଳ ସକାଳୁ ଟିକେ ପଳେଇ ସହଳ ପଳେଇକି 10-11 ବେଳେ ପଳେଇ ଆସୁଥିଲେ ଭଲ ହବ।
3: ସତର୍କ
2: ରହିଗଲେ ଭଲ, କାହିଁକି ନା ଦେଖ ଅଂଶୁଘାତ, ଏବେ ମୋର ଗୋଟେ ଭଉଣୀଟା ବି ହେଇଥିଲା ଅଂଶୁଘାତ, ସେମିତି ଚାଷ ପଳେଇଲା ବିଲକୁ ଯେ
3: ବୁଝିଲ କି ମଦନ ଭାଇ? ଚାଲ ଚାଲ ସତ କଥା, ଆମର ମନ ନାନି ବି ଠିକ କଥା କହୁଛନ୍ତି,
2: ବୁଝିଲା
3: ଯିବା କି ନାନୀ?
2: ଚାଲ ଯିବା, ସମୟ ଯିବା, ଚାଲ
3: ଚାଲ ଚାଲ।
4: ଏକ ମଜବୁତ ଘର ବିଲକୁଲ ଉସ ପିତା କି ତରହ ହୋତା ହୈ।
2: ତାଙ୍କ ଅନୁଭୂତି ଶୁଣ, ତମ ମନେ ଗଲେ ସେଠି ସତର୍କରେ ଯାଉଥିବ, ପାଣି ବୋତଲ ନେଉଥିବ, ଓଦା ଗାମୁଛା ଧରିକି ଯାଉଥିବ, ହେଲା?
3: ହଉ ସମୟ ତ ହେଲାନି, ଯିବା କି ନାନୀ?
2: ଚାଲ ଯିବା, ସମୟ ଯିବା, ଚାଲ
3: ଚାଲ ଚାଲ।
4: ଏକ ମଜବୁତ ଘର ବିଲକୁଲ ଉସ ପିତା କି ତରହ ହୋତା ହୈ।

0: ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ କଲ୍ ୱିଥ୍ ବିଏଲ୍ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଯାଇ ବନସ୍ତେ ଆଖିଲା ଗଜ ଗାଁରୁ ସହରେ ରଜମୁଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପତରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମାରୋହ ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର, ଉପସ୍ଥାପନାରେ ଥିଲେ ନଳିନୀକାନ୍ତ ଗୌଡ଼। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ରାତି 8:00। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ ଯୋଗେ ଏବଂ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ଛାୟା କଥାଚିତ୍ରରୁ, କଣ୍ଠଦାନ କରିଛନ୍ତି ତଲତ ମେହମୁଦ ଏବଂ ଲତା ମଙ୍ଗେସ୍କର, ରଚନା ରାଜେନ୍ଦର କ୍ରିଷ୍ଣନ ଏବଂ ସଙ୍ଗୀତ ନିର୍ଦ୍ଦେଶନା ସଲିଲ ଚୌଧୁରୀ।

0: ଉଚ୍ଚସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ କିଶୋର କୁମାର ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ, ରଚନା ଆନନ୍ଦ ବକ୍ସି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ, କଥାଚିତ୍ର ହୀରାପନ୍ନା।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର ବର୍ତ୍ତମାନ ଶୁଣନ୍ତୁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶ ପ୍ରତିଶ୍ରୁତି, ଜନସେବାର ପ୍ରତିବଦ୍ଧତା, ଯୁବ ଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସିକନ୍ଦର ଆଲମ ଏବଂ ନିର୍ମଳା ମିଶ୍ରଙ୍କ କଣ୍ଠରେ, ରଚନା ପ୍ରସନ୍ନ ପଟ୍ଟନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି, କଥାଚିତ୍ର ଘର ବାହୁଡ଼ା।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଆଧୁନିକ ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ନିଜାମଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ପଙ୍କଜ ଜାଲ, ସଙ୍ଗୀତରେ ସଜାଇଛନ୍ତି ବିଭୂତି ଭୂଷଣ ଏବଂ ଆଲବମ୍ ଅଳ୍ପ ବୟସୀ ଝିଅ।

ପରବର୍ତ୍ତୀ ଗୀତ ଶୁଣନ୍ତୁ ଅରବିନ୍ଦ ଦତ୍ତ ଏବଂ ଶିଖାଙ୍କ କଣ୍ଠରେ, ରଚନା ଉଦୟ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେବୀତୋଷ ଆଚାର୍ଯ୍ୟ, ଆଲବମ୍ ମଧୁଛନ୍ଦା।

ଆକାଶବାଣୀ ଶୁଣିଲେ କେତୋଟି ଓଡ଼ିଆ ଆଧୁନିକ ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 8:45 ଶୁଣନ୍ତୁ ସମାଚାର ସନ୍ଧ୍ୟା ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।